ଆଜି ମଙ୍ଗଳବାର 1948 ଶତାବ୍ଦୀର ଶ୍ରାବଣ 6 ଦିନ ତଦନୁଯାୟୀ ଇଂରାଜୀ 2026 ମସିହା ଜୁଲାଇ ମାସ 28 ତାରିଖ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ବର୍ଷା ବିଜୟ ସକାଳର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57 ମିନିଟ୍।

ଅନ୍ୟକୁ ଦୁଃଖ ଓ ମାନସିକ ଆଘାତ ଦେଇ ଆତ୍ମସନ୍ତୋଷ ଲାଭ କରୁଥିବା ବ୍ୟକ୍ତି ପରୋକ୍ଷରେ ନିଜକୁ ଅଶାନ୍ତି ମଧ୍ୟକୁ ଟାଣି ନେଇଥାଏ। ଏଥିରୁ ନିବୃତ୍ତ ରହିପାରିଲେ ପ୍ରତ୍ୟକ୍ଷରେ ପରମ ଶାନ୍ତି ଓ ସନ୍ତୋଷ ଲାଭ କରିହୁଏ।

କଶ୍ୟପଙ୍କ ଔରସରୁ ଦିତିଙ୍କ ଗର୍ଭରେ ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ। ସେମାନେ ହେଲେ ହିରଣ୍ୟକଶିପୁ ଓ ହିରଣାକ୍ଷ। ବରାହ ଅବତାରରେ ଭଗବାନଙ୍କ ସହ ଯୁଦ୍ଧ କରି ବଡ଼ ଭାଇ ହିରଣାକ୍ଷର ମୃତ୍ୟୁ ହେଲା। ହିରଣାକ୍ଷର ମୃତ୍ୟୁରେ ପରିବାରବର୍ଗ ଶୋକରେ ଜର୍ଜରିତ ହୋଇ ହିରଣାକ୍ଷର ଶବକୁ ଘେରି ବସିଥାନ୍ତି। ଅନବରତ ଲୁହ ଗଡ଼ାଉଥାନ୍ତି, ଲୁହ ଦୁଃଖକୁ ଧୋଇଦିଏ। ଏହି କାନ୍ଦକଟା ଦେଖି ଦୈତ୍ୟ ଶିରୋମଣି ହିରଣ୍ୟକଶିପୁ ବୁଝାଇଲେ, ତୁମେ ହିରଣାକ୍ଷଙ୍କ ପାଇଁ ଶୋକ କର ନାହିଁ, ରଣ କରି ମୃତ୍ୟୁବରଣ କରିବା ତ ବୀରପୁରୁଷର ଗୌରବ, ଯୋଦ୍ଧା ସବୁବେଳେ ଏହା ହିଁ ଚାହିଁଥାଏ। ଏହାର ମୃତ୍ୟୁରେ ବରଂ ତୁମେମାନେ ଗୌରବାନ୍ୱିତ ହେବା ଉଚିତ। ପୁଣି ମୃତ୍ୟୁ କହିଲେ ତୁମେ କ'ଣ ବୁଝୁଛ? ଯେମିତି ପାନ୍ଥଶାଳାରେ ବହୁ ଲୋକ ଏକାଠି ରହନ୍ତି, କିଛି ସମୟ ପାଇଁ ଚିହ୍ନା ପରିଚୟ ହୁଅନ୍ତି, ପରସ୍ପର ସହିତ ବନ୍ଧୁ ବାନ୍ଧନ୍ତି, ପୁଣି ରାତି ପାହିଲେ ନିଜର ଗନ୍ତବ୍ୟ ପଥରେ ଚାଲିଯାଆନ୍ତି। ସେହିପରି ନିଜର କର୍ମବଶରୁ ଜୀବର ମିଳନ ଓ ବିରହ ହୋଇଥାଏ। ମୃତ୍ୟୁ ହେଉଛି ଜୀବନଯାତ୍ରାର ଏକ ପରିବର୍ତ୍ତିତ ମାର୍ଗ। ବାସ୍ତବରେ ଆତ୍ମା ନିତ୍ୟ, ଅବିନାଶୀ, ଶୁଦ୍ଧ।

ସର୍ବଗତ ଓ ସର୍ବଜ୍ଞ, କିନ୍ତୁ ଏହା ଇନ୍ଦ୍ରିୟଠାରୁ ପୃଥକ ଅଟେ। ସେହି ଆତ୍ମା ଅବିଦ୍ୟାରେ ଦେହ ଆଦିକୁ ସୃଷ୍ଟି କରି ଭୋଗର ସାଧନ ସୂକ୍ଷ୍ମ ଶରୀରକୁ ସ୍ୱୀକାର କରିନିଏ। ଯେପରି ତରଙ୍ଗାୟିତ ଜଳରେ ବୃକ୍ଷ ଆଦିର ଛାୟା ହଲୁଥାଏ, ଯେପରି ଚକା ଭଉଁରୀ ଖେଳରେ ପିଲା ନିଜେ ଘୁରୁଥିବା ସମୟରେ ତାକୁ ସାରା ପୃଥିବୀଟା ଘୁରିବା ଭଳି ଜଣାପଡ଼େ, ସେହିପରି ସଂସାରର ମୋହ ହେତୁ ଆତ୍ମା ଭ୍ରମୁଥିବା ଭଳି ଜଣାପଡ଼େ। ତାହାର ସ୍ଥୂଳ ଓ ସୂକ୍ଷ୍ମ ଶରୀର ସହିତ କିଛି ସମ୍ବନ୍ଧ ନଥାଏ, କିନ୍ତୁ ଆତ୍ମା ରହିତ ଶରୀରକୁ ଶରୀର ବୋଲି ବୁଝିବାକୁ ଅଜ୍ଞାନ କୁହାଯାଏ। ଏହାଦ୍ୱାରା ପ୍ରିୟ ଓ ଅପ୍ରିୟ ବସ୍ତୁରେ ମିଳିବା ଓ ତ୍ୟାଗ କରିବା ଜଣାଯାଏ। କର୍ମ ସହିତ ସମ୍ବନ୍ଧ ହୋଇଥିବା କାରଣରୁ ସେ ସଂସାରରେ ଭ୍ରମୁଥାଏ। ଜନ୍ମ, ମୃତ୍ୟୁ, ଶୋକ, ଅବିବେକ, ଚିନ୍ତା, ବିସ୍ମୃତି ସବୁର କାରଣ ଅଜ୍ଞାନ ଅଟେ। ହିରଣ୍ୟକଶିପୁ ତାଙ୍କର ସମ୍ପର୍କୀୟ ବୁଝାଇବାକୁ ଯାଇ ଏକ କାହାଣୀ କହିଲେ। ଉସିନର ଦେଶରେ ସୁଯୋଗ୍ୟ ନାମରେ ଜଣେ ଯଶସ୍ୱୀ ରାଜା ଥିଲେ। ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଦ୍ୱାରା ସେ ନିହତ ହେଲେ। ତାଙ୍କର ଶବକୁ ଭାଇ, ବନ୍ଧୁ, ସ୍ତ୍ରୀ, ପୁତ୍ରାଦି ଘେରିଥିଲେ। ଖୁବ୍ ଜୋରରେ କାନ୍ଦୁଥିଲେ। ସୁଯୋଗ୍ୟଙ୍କର ପତ୍ନୀ ହା ନାଥ ହା ନାଥ କହି ଛାତି ପିଟି ଅଶ୍ରୁରେ ସ୍ୱାମୀଙ୍କ ଶବକୁ ତିନ୍ତାଇ ଦେଲେ। ଏହିପରି ସନ୍ଧ୍ୟା ହୋଇଗଲା। ଯମରାଜ ବାଳକ ବେଶରେ ସେଠାରେ ଆସି ପହଞ୍ଚିଗଲେ ଆଉ କହିଲେ, ବଡ଼ ଆଶ୍ଚର୍ଯ୍ୟର କଥା, ତୁମେମାନେ ମୋଠାରୁ ବୟସ୍କ ଓ ଚତୁର ଅଟ। ଲୋକମାନଙ୍କର ଜୀବନ ମରଣ ମଧ୍ୟ ଦେଖୁଅଛ, ତଥାପି ମୁଢ଼ ଭଳି କାନ୍ଦୁଛ। ଏ ମନୁଷ୍ୟ ଯେଉଁଠାରୁ ଆସିଥିଲା ଚାଲିଗଲା, ଏହିପରି ତୁମମାନଙ୍କୁ ଦିନେ ଯିବାକୁ ହେବ। ତୁମେମାନେ ବୃଥାରେ ଏପରି ଶୋକ କରୁଅଛ। ମୋର ପିଲାବେଳୁ ମା ବାପା ଛାଡ଼ି ଚାଲିଗଲେ, ମୁଁ ତ ସେମାନଙ୍କ ବିରହରେ କାନ୍ଦୁନେ। ମୁଁ ଏତିକି ବୁଝିଛି।

ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି, 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ପୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶା ସମେତ 11 ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତକାଲି ଏହି ବିଧେୟକକୁ ଗୃହରେ ଆଗତ କରିଥିଲେ। 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ନିଟ୍ ୟୁଜି ପ୍ରସଙ୍ଗ ନେଇ ପ୍ରତିବାଦ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ତଥା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିବାକୁ ବିହାର ଓ ଆସାମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିହାର ରାଜ୍ୟ ଗୃହ ବିଭାଗ କହିଛି ଗତ ରବିବାର ସନ୍ଧ୍ୟା 6 ପୂର୍ବରୁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକାର ଅପରାଧିକ ଅଭିଯୋଗ ଏବଂ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟସୀମା ପୂର୍ବରୁ ମାମଲାରେ ଜଡ଼ିତ ଅଭିଯୋଗରେ ଅଟକ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯିବ ବୋଲି ଗୃହ ବିଭାଗ ପ୍ରତିଶ୍ରତି ଦେଇଛି। ଏପରିକି ଭବିଷ୍ୟତରେ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ଗୃହ ବିଭାଗ ସ୍ୱଷ୍ଟୋକ୍ତି ପ୍ରଦାନ କରିଛି। ସେହିଭଳି ଆସାମ ଗୃହ ଓ ରାଜନୈତିକ ବିଭାଗ ଅନୁରୂପ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ପ୍ରତିବାଦ ସହ ଜଡ଼ିତ ପଞ୍ଜିକୃତ ମାମଲାରେ 13 ଗିରଫ କରାଯାଇଛି। ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାର ପ୍ରତ୍ୟାହାର ନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସ୍କାଇରୁଟ୍ ଏରୋସ୍ପେସ୍ର ପବନ ଚନ୍ଦନା ଏବଂ ନାଗାଭରତ ଡାକାଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିକ୍ରମ ଏକର ସଫଳତା ନେଇ ଆଲୋଚନା ହୋଇଛି। ଏଥିସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ମଧ୍ୟ ମତ ବିନିମୟ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ସ୍କାଇରୁଟ୍ ଏରୋସ୍ପେସ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଜାଣିବା ପରେ ଶ୍ରୀ ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସେମାନଙ୍କର ଦକ୍ଷତା, ମହତ୍ୱାକାଂକ୍ଷା ଏବଂ ସକାରାତ୍ମକ ଚିନ୍ତାଧାରା ଦେଶର ମହାକାଶ ଇକୋସିଷ୍ଟମ୍ର ସ୍ପନ୍ଦନଶୀଳ ଆତ୍ମାକୁ ପ୍ରତିଫଳନ କରୁଛି। ଭବିଷ୍ୟତ କାର୍ଯ୍ୟଯୋଜନା ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ଶ୍ରୀ ମୋଦି ସ୍କାଇରୁଟ୍ ଏରୋସ୍ପେସ୍ ଦଳକୁ ଶୁଭକାମନା ଜଣାଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ସାପ୍ତାହିକ ରଣନୈତିକ ବୈଠକ ଆଜି ଅନୁଷ୍ଠିତ ହେବ। ସଂସଦ ଭବନରେ ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି ମଙ୍ଗଳ ମିଳନ ବୈଠକରେ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ମତ ବିନିମୟ ହେବ। ସଂସଦ ଅଧିବେଶନ ସମୟରେ ପ୍ରତ୍ୟେକ ମଙ୍ଗଳବାର ଏହି ପୂର୍ଣ୍ଣ ମେଣ୍ଟ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ 21 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ମାମଲା ପ୍ରସଙ୍ଗକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ସମନ୍ୱିତ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିଟ୍ ପ୍ରସଙ୍ଗ ତଥା ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। ଚୀନ୍ର ବେଜିଂଠାରେ ସେଠାକାର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ହୁଆ ଚୁନିଙ୍କ ସହ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରୀ ସାକ୍ଷାତ ଆଲୋଚନା କରିଛନ୍ତି। ଚୀନ୍ ଗସ୍ତରେ ଥିବା ଶ୍ରୀ ମିଶ୍ରୀ ଦ୍ୱିପାକ୍ଷିକ ସହଭାଗିତା ଏବଂ ବିକାଶର ଦୃଷ୍ଟିକୋଣକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ମତ ବିନିମୟ କରିଛନ୍ତି। ବାଣିଜ୍ୟ ଏବଂ ପାରସ୍କରିକ ଲାଭଦାୟକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ଚୀନ୍ରେ ଥିବା ଭାରତୀୟ ଦୂତାବାସ କହିଛି ଉଭୟ ପକ୍ଷ ଦ୍ୱିପାକ୍ଷିକ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ବେଜିଂଠାରେ ଚୀନ୍ସ ପିପୁଲ୍ସ ପଲିଟିକାଲ କନ୍ସଲ୍ଟିଭ୍ କନ୍ଫରେନ୍ସର ଚତୁର୍ଦ୍ଦଶ ଜାତୀୟ କମିଟିର ଉପସଚିବ ହଙ୍ଗ ଲିଆଙ୍କ ସହ ଶ୍ରୀ ମିଶ୍ରୀ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ରାଜନୈତିକ ତଥା ଲୋକସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ ମାର୍ଗ ଉପରେ ମତ ବିନିମୟ ହୋଇଥିବା ଦୂତାବାସ ସୂଚନା ଦେଇଛି। ଆସନ୍ତା 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ DPIIT ଦ୍ୱାରା ଆୟୋଜିତ ଖେଳଣା କ୍ଷେତ୍ର ଆଧାରିତ ଏକ ବୈଠକକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶର ଖେଳଣା ଶିଳ୍ପର ଅଭିବୃଦ୍ଧି ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ପ୍ରତିଫଳ।

ପାଳନ କରୁଛି। ଉନ୍ନତ ପ୍ରଯୁକ୍ତିବିଦ୍ୟା, ବିଶ୍ୱ ଗୁଣବତ୍ତା ମାନଦଣ୍ଡ, ଦୃଢ଼ ବ୍ରାଣ୍ଡିଂ ଏବଂ ଆନ୍ତର୍ଜାତିକ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ଆଧାରିତ ଏକ ଘରୋଇ ଉତ୍ପାଦନ ଇକୋସିଷ୍ଟମ ପ୍ରସ୍ତୁତ କରିବାକୁ ଖେଳଣା କ୍ଷେତ୍ରର ଅଂଶୀଦାରଙ୍କୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକ ଦେଶର ଗଣତାନ୍ତ୍ରିକ ଓ ବିକାଶମୂଳକ ଯାତ୍ରାର କେନ୍ଦ୍ରବିନ୍ଦୁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମ ଏବଂ ସମର୍ଥ ପଞ୍ଚାୟତ ପୋର୍ଟାଲ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆର୍ଥିକ କ୍ଷେତ୍ରରେ ଦେଶକୁ ସଶକ୍ତ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସକ୍ଷମ ଏବଂ ସ୍ୱାବଲମ୍ବୀ ପଞ୍ଚାୟତ ନିର୍ମାଣ କ୍ଷେତ୍ରରେ ଏଭଳି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ନିରନ୍ତର ରାଜସ୍ୱ ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍ତି। ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଇନ୍କ୍ରେଡିବୁଲ୍ ଇଣ୍ଡିଆ ବ୍ରାଣ୍ଡ ଅଧୀନରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶାବ୍ୟକ୍ତ କରିଛନ୍ତି। ଏହି ବୁଝାମଣାପତ୍ର ଅଧୀନରେ ଉଭୟ ଡିଜିଟାଲ ଏବଂ ଅଫ୍ଲାଇନ୍ ପ୍ଲାଟଫର୍ମରେ ମିଳିତ ପ୍ରଚାର ଅଭିଯାନ, ବ୍ରାଣ୍ଡିଂ, ପର୍ଯ୍ୟଟନ ସ୍ଥଳୀ ପାଇଁ ମାର୍କେଟିଂ ବ୍ୟବସ୍ଥା ଏବଂ ଏ ସଂକ୍ରାନ୍ତ ତଥ୍ୟଭିତ୍ତିକ ପ୍ରଚାର ଲାଗି ସହଭାଗିତାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ଶେଖାଓ୍ୱତ ସୂଚନା ଦେଇଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ଫୁଟ୍ ମହିଳା ବର୍ଗରେ ଭାରତର ଶର୍ମିଳା ଧନକଡ଼ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପଦକ ହାସଲ କରିବାରେ ଶର୍ମିଳା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି। ପୁରୁଷ ବର୍ଗ ଉଚ୍ଚ ଡିଆରେ ସର୍ଭେସ୍ ଉଷାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନରେ ଭାଲୁରୀ ଅଜୟ ବାବୁ ଏବଂ ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ହାସଲ କରିଛନ୍ତି। ସଟ୍ଫୁଟ୍ ପ୍ରତିଯୋଗିତାରେ ଭାରତର ଶିଳ୍ପା ସିଆଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 10ଟି ପଦକ ହାସଲ କରିଛି। ସେଥିମଧ୍ୟରେ 2ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ତାମିଲନାଡୁର କୋଏମ୍ବାଟୁରଠାରେ ଆଜିଠାରୁ 16 ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 30ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକୁ ଏ ବି ସି 3ଟି ବର୍ଗରେ ବିଭକ୍ତ କରାଯାଇଛି। ଆଜିର ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍ ସି'ର ଆସାମ ଏବଂ ମିଜୋରାମ ମଧ୍ୟରେ ଖେଳାଯିବ। ଓଡ଼ିଶା ସମେତ ଦିଲ୍ଲୀ, ଛତିଶଗଡ଼, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ତଥା ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ଦେଶର ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ କହିଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, କର୍ଣ୍ଣାଟକ, କେରଳ ଏବଂ ମାହେରେ ମଧ୍ୟ ବିଜୁଳି ଏବଂ ଧୂଳିଝଡ଼ ସହ ବର୍ଷାର ସମ୍ଭାବନା ଥିବା ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରକଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି। 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପାରା ସଟ୍ଫୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶା ସମେତ 11 ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲିଗରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଅଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ଆସ୍ତା।

ସେ ସହିଲେ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ଆସ୍ଥା। ଆକାଶବାଣୀ ବାରିପଦା ଶୁଣନ୍ତୁ ସୁଗମ ସଙ୍ଗୀତ।

0: ରାତିରେ ସମୁଦ୍ର କୂଳେ ତମେ କାହାକୁ ଖୋଜୁଛ?
1: ନିଜସ୍ୱ ରଚନାରୁ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର।

ଶୁଣୁଥିଲେ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ପ୍ରଫୁଲ୍ଲ କର। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନିଃସଙ୍ଗ ଜୀବନରେ ରାତିଦିଏ ଅମାପ ଦୁଃଖ, ସେ ଦୁଃଖ ଅବ୍ୟକ୍ତ ଆଉ ଅପ୍ରକାଶ୍ୟ। ଅଝଟିଆ ମତୁଆଲା ପବନରେ ଆନମନା ହେଲା ବେଳକୁ ଆଉ ଆଲୁଅଲି ଭି ଅନ୍ଧାର ମାଡ଼ି ଆସିବା ବେଳେ ତମ ମୁହଁ ଦେଖାଯାଏ ମନ ଆଇନାରେ। ଯେତେ ଯେତେ ହାତଠାରି ଡାକୁଥାଏ ନିଦକୁ, କାହିଁକି କେଜାଣି ନିଦ ବି ଚାଲିଯାଏ ଦୂରକୁ ଦୂରକୁ। ପାହାନ୍ତି ଉଷାର ଆକାଶରେ ଜହ୍ନ ଯେବେ ଲୁଚିଯାଏ ଦୂର ଦିଗନ୍ତରେ, ତମ କଥା ଭାବି ଭାବି ପ୍ରିୟତମ ରାତି ମୋର ସରେ।

ରୂପରେ ଲାବଣ୍ୟବତୀ, ଗୁଣରେ ମୌନବତୀ ପ୍ରିୟାକୁ ସବୁଜ ସପନରେ ନୀତିନୀତି ଭେଟି ଭେଟି ଆନମନା ହୁଏ ପ୍ରେମିକ। ପ୍ରୀତିର ଯୋଜନାରେ ତା ସ୍ୱପ୍ନର କୁନିଘରଟି ଝଲମଲ କରୁଥିବ, ଆଉ ତା ବାହୁ ଝୁଲଣାରେ ଫୁଲମତୀ ଝୁଲୁଥିବ ଯେ ଝୁଲୁଥିବ। ଏମିତି ଏକ ସୁଖ ସ୍ୱପ୍ନରେ ହଜିଯାଉଥାଏ, ମଜିଯାଉଥାଏ ପ୍ରେମିକ ସାରାଦିନ ସାରା ରାତି।

ମଧୁବରା ରାତିର ମଧୁବରା ରାତିଟିଏ ପାଇଗଲେ ମନରେ ଆସେ ଅବଶୋଷ, ମନ ପୂରି ନଥାଏ କି ଆଶା ବି ସରି ନଥାଏ। ଦୂର ଆକାଶର ଜହ୍ନ ଆଉ ଗାଁ ପୋଖରୀର କଇଁ, ଅଙ୍କା ଭଙ୍କା ସରୁ ଝରଣା ଆଉ ବିସ୍ତୀର୍ଣ୍ଣ ସାଗରର ସମ୍ପର୍କ ପରି ପ୍ରିୟତମ ଜନ୍ମ ଜନ୍ମାନ୍ତରର ସାଥୀ ହୋଇଯାଆନ୍ତି ସେଇ ମଧୁମରା ରାତିର ମଧୁମୟ ସ୍ମୃତିରେ।

ନିଦର ଫୁଲବନରେ ସପନର ପ୍ରଜାପତି ଧରିବାର ମଜା ନିଆରା। କେବେ ସପନର ପ୍ରଜାପତି ଧରା ଦିଏ ତ ଆଉ କେବେ କେବେ ଫୁରିକିନା ଉଡ଼ିଯାଏ ଅପହଞ୍ଚ ଇଲାକାକୁ। ଆଉ ସେ ସପନରେ ନିଜର କୁନିମାନଟି ହଜିଯିବା ବେଳେ ନିରବତା ଖେଳିଯାଏ ହୃଦୟ ଦୋଳିରେ।

ସାଥି ବିନା ରାତି ଆଉ ରାତି ବିନା ସାଥି, ଏକଇ ଯନ୍ତ୍ରଣା ଆଉ ଏକଇ ଅନୁଭବ, ମନ ଗହନରୁ ଏ ଲାଜ ଲାଜ କଥାକୁ ସତରେ ଶ୍ରୋତାବନ୍ଧୁ କାହା ଆଗେ କହି ହୁଏନି। ମରମରେ କୁହୁଳି କୁହୁଳି ଯନ୍ତ୍ରଣା ପାଇବା ସାର ହୁଏ ସିନା, କିନ୍ତୁ ପ୍ରକାଶ କରି ହୁଏନି ସାଥି ବିନା ରାତିର ଯନ୍ତ୍ରଣାକୁ।

ଶ୍ରୋତାବନ୍ଧୁ ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ କୋଟିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ପ୍ରଚାର କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଚହଲା କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପାଲା। ପରିବେଷଣ କରୁଛନ୍ତି ଶିଳ୍ପୀ ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ କଳାକାରମାନେ।

ଶ୍ରୀ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ବୋଲ ସର୍ବେ ଆନନ୍ଦେ କବାର ଜଗତ ଜନନୀ ଭଗବତୀ ମା ଶାରଦା ଦେବୀଙ୍କ ପ୍ରତି ଅର୍ଥେ ବୋଲ ସର୍ବେ ଆନନ୍ଦେ କବାର ଆର ଏକ ବାର

ସଜ୍ଜନ ମଣ୍ଡଳୀ, ପଞ୍ଚ ସଖାଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ବଳରାମ ଦାସ ଏକଦା ବିଚାର କଲେ ପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ ପୂର୍ବକ ତ୍ରେତା ଯୁଗର ଅବତାରୀ ପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପରେ ଏକ ରାମାୟଣ ଗାଥା ରଚନା କରିବେ। ଆଜ୍ଞା, କଳ୍ପନା କରିବା ସଙ୍ଗେ ସଙ୍ଗେ କଳ୍ପନାକୁ ସାକାର କରିବା ପାଇଁ ଲେଖନୀ ଧାରଣ ପୂର୍ବକ ଯେତେବେଳେ ଲେଖିବା ଆରମ୍ଭ କରିଛନ୍ତି, ମା ସୀତାଙ୍କ ଚରିତ୍ର ତାଙ୍କ ମନରେ ଟିକେ ଆଜ୍ଞା ଶଙ୍କା ଜାତ କଲା। ମାଙ୍କ ଚରିତ୍ର ଉପରେ ସେ ଟିକେ କ୍ରୋଧ ଭାବକୁ ବହି ପୋଥି ଏବଂ ଲେଖନୀକୁ ଥୋଇଦେଲେ। ରଖି ଯତ୍ନରେ ଲେଖନୀ ପୋଥି ଜମୁ।

ବଳରାମ ଦାସ ଆଜ୍ଞା ଶୋଇଥିଲା ବେଳେ ମଧ୍ୟରାତ୍ରରେ ଏକ ସୁନ୍ଦର ସ୍ୱପ୍ନ ଅବଲୋକନ କଲେ। ଦେଖିଲେ ସ୍ୱପ୍ନରେ ମା ଜଗଜନନୀ ଆଦିଶକ୍ତି ମହାଲକ୍ଷ୍ମୀ ଆସି ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି। ଉଠି ପଡିଲେ ନିଦରୁ, କୃତାଞ୍ଜଳି ପୁଟରେ ମାଙ୍କ ଚରଣେ ଶରଣ ପଶିଲେ। ଆଦ୍ୟାନ୍ତ ରହିତେ ଦେବୀ ଆଦ୍ୟା ଶକ୍ତି ମାହେଶ୍ୱରୀ ଯୋଗ ଯେ ଯୋଗ ସମ୍ଭୂତେ ମହାଲକ୍ଷ୍ମୀ ନମସ୍ତୁତେ। ମା ମହାଲକ୍ଷ୍ମୀଙ୍କ ଚରଣ ତଳେ ଶରଣାପନ୍ନ ହୋଇ ପ୍ରଣତି ଅର୍ଘ୍ୟ ପ୍ରଦାନ କରି ହାତ ଯୋଡ଼ି ବିନୟ ଭାବରେ ପଚାରିଲି, ମା ଇଏ ଅଧମ ଦାସକୁ କାହିଁକି ଦର୍ଶନ ଦେଲ ଏ ରାତ୍ରି ଅଧରେ, ମୁଁ କି ସେବା ଆପଣଙ୍କର କରିପାରେ। ମହାଲକ୍ଷ୍ମୀ ପଚାରିଲେ, କହିଲା ରେ ବଳିଆ, ଯେଉଁ ରାମାୟଣ ଗ୍ରନ୍ଥ ରଚନା କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଲେଖନୀ ଧାରଣ କରିଥିଲୁ, ଆଜି ତାହା କାହିଁକି ଅସମ୍ପୂର୍ଣ୍ଣ କରିବାକୁ ଯାଉଛୁ। ବଳିଆ କହିଲା, କହିଲା ମା, ଲେଖି ପାରିବି ନାହିଁ ସେ ଗ୍ରନ୍ଥ, ତାର କାରଣ କଣ ମା ଜାଣିଛ? ଯେଉଁ ଗ୍ରନ୍ଥ ଭିତରେ ସ୍ଥାନ ପାଇଛନ୍ତି ଜନକ ନନ୍ଦିନୀ ଜାନକୀ, ସେ ଜାନକୀଙ୍କ ଚରିତ୍ରକୁ ମୁଁ ରାମାୟଣରେ ଉଲ୍ଲେଖ କରିପାରିବି ନାହିଁ। ଯେଉଁ ନାରୀ ନିଜ ଇଚ୍ଛାରେ ରଥ କରିବ

ଯେ ମା, ଯେଉଁ ନାରୀ ଜନକ ନନ୍ଦିନୀ ଜାନକୀ ପୁରାଣ ପ୍ରସିଦ୍ଧା, ତାଙ୍କ କଥା ଉପରେ ମୋର ଟିକେ କାହିଁକି ଅବିଶ୍ୱାସ ହେଉଛି। ରାବଣ ଯେତେବେଳେ ରଥରେ ବସାଇ ନବାକୁ ଆସିଲା, ଚାହିଁଥିଲେ କଣ ରାବଣ ନେଇ ପାରିଥାନ୍ତା? ନା ନା ନା, ତାର କାରଣ କଣ? ଆଜି

ଜାନକୀଙ୍କର କର୍ତ୍ତବ୍ୟରେ ବହୁତ ଅବହେଳା ରହିଥିଲା। ଶାଶୁ କହିଥିଲେ ଲୋ ମା ତୁ ଜଙ୍ଗଲକୁ ଗଲେ ଯା ମୋର ମନା ନାହିଁ, ହେଲେ ମୋର କଥା ପଦେ ମନେ ରଖିଥିବୁ। ଇଏ ବୁଢ଼ୀର ଏତିକି ଅନୁରୋଧ ମା ରଖିବୁ, ଗୋଟିଏ ପଦ ଆଜ୍ଞା ଭଞ୍ଜ ସାହିତ୍ୟ। କହି ପକାଇଲେ କହିଲେ

କାନ୍ଦି କାନ୍ଦି ବୁଢୀ ଶାଶୁ କୌଶଲ୍ୟା ମା ମୋର କହିଥିଲା, ଲାଲୁ ବୋହୁ ତୁ ଜଙ୍ଗଲକୁ ଯାଉଛୁ ହେଲେ କୌଣସି ଅପୂର୍ବ ଦ୍ରବ୍ୟ ଦେଖି କେତେବେଳେ ତୋ ସ୍ୱାମୀଙ୍କୁ କଟାଳ କରିବୁ ନାହିଁ, କାରଣ ମାୟାବୀ ରାକ୍ଷସ ମାନେ ଅଛନ୍ତି, ତାଙ୍କ ମାୟାରେ ଯଦି ତୁ ପଡିଯାଉ ବିପତ୍ତି ନିଶ୍ଚୟ ମିଳିବ। ଆଜି ବଳିଆ ଦାସ କହିଲା, ମା ମହାଲକ୍ଷ୍ମୀ ସୀତା ଠାକୁରାଣୀ କଣ ଶାଶୁ ବୁଢ଼ୀଙ୍କ କଥାକୁ ମାନିଥିଲେ? ମାନିଲା ନାହିଁ ଯୋଉ ବୋହୁ ଶାଶୁର କଥାକୁ।

ଏବଂ ନିଜ ସ୍ୱାମୀଙ୍କ ଶକ୍ତି ଉପରେ ଯାହାର ବିଶ୍ୱାସ ରହିଲା ନାହିଁ, ତ୍ରାହି ଲକ୍ଷ୍ମଣ ତ୍ରାହି ଲକ୍ଷ୍ମଣ ଶୁଣିଲା ମାତ୍ର କେ ପରମ ବୈରାଗୀ ଲକ୍ଷ୍ମଣ ଯେଉଁ

ପରମ ବୈରାଗୀ ଶଙ୍କର କଳ ମୂର୍ତ୍ତି ସଦୃଶ ବୀର ଲକ୍ଷ୍ମଣଙ୍କ ଚରିତ୍ର ଉପରେ ଯେଉଁ ସତୀ ସୀତା ଆଜି ସନ୍ଦେହ ଟାଣିଥିଲେ ଗାର, ତାଙ୍କୁ କଣ ମୁଁ ପ୍ରଶଂସା କରିପାରିବି? ମା, ତ୍ରାହି ଲକ୍ଷ୍ମଣ ଯେଉଁ ରାମ କହିଥିଲେ ବୋଲି ସେ କହିଲେ, ସଜ୍ଜନ ମଣ୍ଡଳୀ, ରାଜା ମାନଙ୍କର ଧର୍ମ ପ୍ରଜା ମାନଙ୍କୁ ତ୍ରାହି ପ୍ରଦାନ କରିବା। ମା କଣ ସେତିକି ବୁଝି ପାରିଲା ନାହିଁ ଯେ ମୋ ସ୍ୱାମୀ ଜଗତକୁ ତ୍ରାହି ଦେଲା ବାଲା ସିଏ ଆଜି ତ୍ରାହି ମାଗୁଛି? ଏ କଥାକୁ ମୁଁ ବିଶ୍ୱାସ କରିବି? ଯେଉଁ ସ୍ତ୍ରୀ ସ୍ୱାମୀଙ୍କର ଶକ୍ତି ଉପରେ ଅବିଶ୍ୱାସ କରିପାରେ, ଯେଉଁ ସ୍ତ୍ରୀ ବୋହୁ ଶାଶୁଘର କଥାକୁ ମାନି ନ ପାରେ, ଯେଉଁ ଭାଉଜ ଦିଅରକୁ ଅବିଶ୍ୱାସ କଲା ଲକ୍ଷ୍ମଣ ପରି ଦିଅରକୁ, ତା ଚରିତ୍ର ମା ମୁଁ ଲେଖି ପାରିବି ନାହିଁ, ପାରିବି ନାହିଁ। ସେତିକି ବେଳେ ହସି ହସି ମା ମହାଲକ୍ଷ୍ମୀ କହିଦେଲେ, ହେଲା ରେ ବଳିଆ।

ନ ଦେଖିବି ଆଉ ବୁଲିବୁ କହିଲେ ହେ ବଳରାମ ଦାସ ତୁ ଜଗନ୍ନାଥଙ୍କର ଭକ୍ତ ବୋଲି ଯେଉଁ ଗର୍ବ ଭାବ ବହି ମୋତେ ଅପମାନ କରିଛୁ ମୁଁ ଆଜି କଥା ଦଉଛି ତୋତେ ଖାଇବାକୁ ମିଳିବ ନାହିଁ ତୁ ବାର ଦ୍ଵାର ବୁଲିବୁ ଏ ଶ୍ରୀକ୍ଷେତ୍ର ଧାମରେ କାଲି ଥୋଉ ତୋର ଆଉ ଦେଖା ମିଳିବ ନା ଅଭିଶାପ ଯେତେବେଳେ ମା ମହାଲକ୍ଷ୍ମୀ ଦେଇଛନ୍ତି ବଳରାମ ଦାସ ମାଙ୍କ ପାଦ ତଳେ ଲୋଟି ଗଲେ ସେଇ ଶଯ୍ୟା ପାଖରେ ହାତ ଯୋଡି ଦେଲେ କହିଲେ ମା ଅଦେବ ବା ମରଣ ମସ୍ତୁ ଯୁଗାନ୍ତରେ ବା ଯୁଗ ଶେଷରେ ମରିଥାନ୍ତି ଆଜି ମରିବି ସେଥିପାଇଁ ମୋର ଭୟ ନାହିଁ ଭାଗବତରେ ଗୋଟିଏ ପଦ ଅଛି ଆରେ ଦେହ ବହିଲେ ନିଶ୍ଚୟ ମରି ଗୀତା ଶାସ୍ତ୍ର କହେ ଜାତ ସହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ ତସ୍ମାତ୍ ପରିହାର୍ଯ୍ୟ ନଚି ତୁମର ହସି କହିଲେ ମା ଜନ୍ମ ହେଲେ ମରଣଟା ସତ୍ୟ ସେଥିପାଇଁ ମୋର ଦୁଃଖ ନାହିଁ କିନ୍ତୁ ମୁଁ କହିଛି ସେ ସୀତା ଚରିତ୍ର ଲେଖିବି ନାହିଁ ଏହା ମଧ୍ୟ ମୋର ସତ୍ୟ ଆଜି ମାଙ୍କ ଅଭିଶାପକୁ ଶୁଣି ବଳରାମ ଦାସ ପହଞ୍ଚି ଯାଇଛି ବାଇଶି ପାହାଚ ତଳେ ବାଇଶି ପାହାଚ ତଳେ ଠିଆ ହୋଇ ପତିତ ପାବନ ଭଗବାନ ଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ କହୁଛି ଆଜି

ସାଇସି ପାହାଚ ତଳେ ବଳରାମ ଦାସ ଠିଆ ହେଲା। ହେ କାଳିଆ ଶାନ୍ତ, ମା ମୋର କହିଛି ଶ୍ରୀକ୍ଷେତ୍ର ଧାମ ଭିତରକୁ ଆଉ ତୁ ମେଘନାଦ ପାଚେରୀ ଭିତରକୁ ଆସିପାରିବୁ ନାହିଁ। ଏଇ ବାଇଶି ପାହାଚ ତଳେ ଠିଆ ହୋଇ ଡାକୁଛି, ହେ ପତିତ ପାବନ, ମା ସିନା ମତେ ପର କରିଦେଲେ, ହେଲେ ତୁମେ କଣ ମତେ ପର କରିଦେବ।

ପାବନ ମୂର୍ତ୍ତି ଜଗନ୍ନାଥଙ୍କୁ ଦର୍ଶନ କରି ବଳିଆ 22.5 ତଳେ ମୁଣ୍ଡିଆ ଟିଏ ମାରିଲା, କହିଲା, ରେ କାଳିଆ, ମୁଁ ଆଜି ତୋ ନିକଟରୁ ସବୁଦିନ ପାଇ ଅନ୍ତର ହେଇ ଚାଲି ଯାଉଛି। ସିନା ଇଏ ଚର୍ମ ନେତ୍ର ସିନା ତୋର ଇଏ ସ୍ଥୂଳ ରୂପକ ଦର୍ଶନ କରିପାରିବ ନାହିଁ। ହେଲେ କାଳିଆ, ଏ ଅନ୍ତର ଭିତରେ ମୁଁ ତତେ ଭୁଲି ପାରିବୁ ନାହିଁ, ତୁ ମତେ ଭୁଲି ପାରିବୁ ନାହିଁ।

ବଳରାମ ଦାସ କହିଲେ ହେ ଜଗନ୍ନାଥ, ମୁଁ ତତେ ଗୋଟିଏ ଅଳି କରୁଛି, ତୋ ବାପା ନନ୍ଦର ରାଣ, ତୋ ମା ଯଶୋଦାର ଡାଳରେ, ହେ ଠାକୁର, ଯଦି ପ୍ରକୃତରେ ତୁ ମତେ ପୁଅ ହିସାବରେ ଦେଖୁଥାଉ କି ଭକ୍ତ ହିସାବରେ ଦେଖୁଥାଉ କି ସେବକ ସେବକୀ ହିସାବରେ ଦେଖୁଥାଉ, ଯେଉଁ ହିସାବରେ ଦେଖିଲେ ବି ତୁ ହଉଛୁ ଜଗତର ନାଥ ସାନ୍ତ, ହେ ସାନ୍ତ, ଗୋଟିଏ ଦିନ ହିନ ମୂଲିଆର ଏତିକି ଅଳି ତୋ ପାଖରେ, ମୁଁ ନ ଖାଇଲା ପର୍ଯ୍ୟନ୍ତ ତୁ ଆଜି ଠାରୁ ଖାଇବୁ ନାହିଁ, ତୋ ବାପା ରାଳ ତୋ ମା ରାଳ। ଏତିକି କଥା କହି ଆଜି କାନ୍ଦି କାନ୍ଦି ବଳିଆ ଯାଉଛି, ଯାଇ ପହଞ୍ଚି ଯାଇଛି ଆଜ୍ଞା ସମସରା ପାଟରେ, ଇଏ ଗହୀର ପାଟରେ ପହଞ୍ଚିଛି, ବସୁଧାର ଧୂଳି ବାଲି ଆଜି ତାତି ଯାଉଛି ମା ଲକ୍ଷ୍ମୀଙ୍କର ଅଭିଶାପରେ, ଟକ ଟକ ହୋଇ ଫୁଟୁଛି ବଳିଆ ଦାସ ଆଜି ଆଉ ଚାଲି ପାରୁନି, ଯେଉଁ ଦୁଆରକୁ ଯାଉଛି ସେ ଗୃହ ସ୍ୱାମୀ ଦେଖିଲା ମାତ୍ରେ ତାକୁ ଦୂରରୁ ଭଉଣେଇ ଦେଉଛନ୍ତି, ଖାଦ୍ୟ ଜଳ ଟିକିଏ ଦବା ପରିବର୍ତ୍ତେ ବିଭିନ୍ନ ପ୍ରକାର କୁଚ୍ଛା ବାଣୀ ଧିକାର କରି ଅପମାନ କରି ଘଉଡେଇ ଦେଉଛନ୍ତି, ହତ ଲକ୍ଷ୍ମଣଟା କାହୁଁ ଆସିଲା, ସେ ଆସିଲା ମାତ୍ର କେ ମୋ ଘରେ ଧନ ପୁରିଥିଲା କୁଆଡେ ଉଭେଇ ଗଲା, ଏକା ପଥର ମାଡ କରି ସମସ୍ତେ ବଳିଆ ଦାସକୁ ନିନ୍ଦା କରୁଛନ୍ତି, ସମସରା ପାଟରେ ଚାଲିଛି ଆଜି ବଳିଆ, ପାଦ ଥକି ଗଲାଣି ଅନ୍ନ ବିନା ଆଉ ଚାଲି ପାରୁନି, ହେଲାରେ କାଳିଆ ଶାନ୍ତ, ତୋର ଭରସାରେ କରିଥିଲି ତାଳ ବିଭୋ ମାତା ପଡି।

0: କାଳିଆ ଦାସ ସମସରା ପାଟରେ ପଡିଛି, ଡାକିଲା କାଳିଆ ସାନ୍ତ। ଆରେ ଯା ଦୁଆରକୁ ଗଲି, ସେ ମୁଠାଏ ଅନ୍ନ କେହି ଦେଲେ
1: ନାହିଁ,
0: ଜଳ କେହି ଦେଲେ ନାହିଁ, ଆହା ବୋଲି ପଦୁଟିଏ କେହି କହିଲେ
1: ନାହିଁ।
0: ଆରେ ନ ମାତା ସାପତେ ପୁତ୍ର, ନ ଦେବ ସୃଷ୍ଟି ନାଶକ, କୌଣସି ମା ତା ପୁଅକୁ ଗାଳି ଦିଏନି କି ତା ଅନିଷ୍ଟ ଅପକାର ଚିନ୍ତା କରେନି। ଆଜି ଜଗତ ଜନନୀ ମା ମହାଲକ୍ଷ୍ମୀ କ୍ରୋଧରେ ଅନ୍ଧୁଣୀ ହୋଇ ମୋତେ ଅଭିଶାପ।

ଭାଗବତରେ ଗୋଟିଏ ପଦ ଅଛି, ଆରେ ଦେହ ବହିଲେ ନିଶ୍ଚେ ହେ ମରି ଗୀତା ଶାସ୍ତ୍ର କହେ ଜାତ ସହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ ତସ୍ମାତ୍ ପରିହାର୍ଯ୍ୟ ଥେ ନ ତୁଂ ଶୋଚି ତୁମର ହସି। ବୋଲେ ମା ଜନ୍ମ ହେଲେ ମରଣଟା ସତ୍ୟ, ସେଥିପାଇଁ ମୋର ଦୁଃଖ ନାହିଁ, କିନ୍ତୁ ମୁଁ କହିଛି ସେ ସୀତା ଚରିତ୍ର ଲେଖିବି ନାହିଁ, ଏହା ମଧ୍ୟ ମୋର ସତ୍ୟ। ଆଜି ମାଙ୍କ ଅଭିଶାପକୁ ଶୁଣି ବଳରାମ ଦାସ ପହଞ୍ଚି ଯାଇଛି ବାଇଶି ପାହାଚ ତଳେ, ବାଇଶି ପାହାଚ ତଳେ ଠିଆ ହୋଇ ପତିତ ପାବନ ଭଗବାନ ଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ କହୁଛି। ଆଜି

ବାଇଶି ପାହାଚ ତଳେ ବଳରାମ ଦାସ ଠିଆ ହେଲା। ହେ କାଳିଆ ଶାନ୍ତ, ମା ମୋର କହିଛି ଶ୍ରୀକ୍ଷେତ୍ର ଧାମ ଭିତରକୁ ଆଉ ତୁ ମେଘନାଦ ପାଚେରୀ ଭିତରକୁ ଆସିପାରିବୁ ନାହିଁ। ଏଇ ବାଇଶି ପାହାଚ ତଳେ ଠିଆ ହୋଇ ଡାକୁଛି, ହେ ପତିତ ପାବନ, ମା ସିନା ମତେ ପର କରିଦେଲେ, ହେଲେ ତୁମେ କଣ ମତେ ପର କରିଦେବ।

ବନ ମୂର୍ତ୍ତି ଜଗନ୍ନାଥଙ୍କୁ ଦର୍ଶନ କରି ବଳିଆ 22 ପାହାଚ ତଳେ ମୁଣ୍ଡିଆଟିଏ ମାରିଲା, କହିଲା, ରେ କାଳିଆ, ମୁଁ ଆଜି ତୋ ନିକଟରୁ ସବୁଦିନ ପାଇଁ ଅନ୍ତର ହେଇ ଚାଲିଯାଉଛି। ସିନା ଇଏ ଚର୍ମ ନେତ୍ର ସିନା ତୋର ଇଏ ସ୍ଥୂଳ ରୂପକ ଦର୍ଶନ କରିପାରିବ ନାହିଁ। ହେଲେ କାଳିଆ, ଏ ଅନ୍ତର ଭିତରେ ମୁଁ ତତେ ଭୁଲି ପାରିବୁ ନାହିଁ, ତୁ ମତେ ଭୁଲି ପାରିବୁ ନାହିଁ। ଆଜି ଏତିକି ନିବେଦନ କରି ଯାଉଛି।

ବଳରାମ ଦାସ କହିଲେ ହେ ଜଗନ୍ନାଥ, ମୁଁ ତତେ ଗୋଟିଏ ଅଳି କରୁଛି, ତୋ ବାପା ନନ୍ଦର ରାଣ, ତୋ ମା ଯଶୋଦାର ରାଣରେ, ହେ ଠାକୁର, ଯଦି ପ୍ରକୃତରେ ତୁ ମତେ ପୁଅ ହିସାବରେ ଦେଖୁଥାଉ, କି ଭକ୍ତ ହିସାବରେ ଦେଖୁଥାଉ, କି ସେବକ ସେବକୀ ହିସାବରେ ଦେଖୁଥାଉ, ଯେଉଁ ହିସାବରେ ଦେଖିଲେ ବି ତୁ ହଉଛୁ ଜଗତର ନାଥ ସାନ୍ତ, ହେ ସାନ୍ତ, ଗୋଟିଏ ଦିନ ହିଁ ନ ମୂଲିଆର ଏତିକି ଅଳି ତୋ ପାଖରେ, ମୁଁ ନ ଖାଇଲା ପର୍ଯ୍ୟନ୍ତ ତୁ ଆଜି ଠାରୁ ଖାଇବୁ ନାହିଁ, ତୋ ବାପା ରାଣ ତୋ ମା ରାଣ। ଏତିକି କଥା କହି ଆଜି କାନ୍ଦି କାନ୍ଦି ବଳିଆ ଯାଉଛି, ଯାଇ ପହଞ୍ଚି ଯାଇଛି ଆଜ୍ଞା ସମସରା ପାଟରେ, ଇଏ ଗହୀର ପାଟରେ ପହଞ୍ଚିଛି।

0: ବସୁଧାର ଧୂଳି ବାଲି ଆଜି ତାତି ଯାଉଛି ମା ଲକ୍ଷ୍ମୀଙ୍କର ଅଭିଶାପରେ, ଟକ ଟକ ହୋଇ ଫୁଟୁଛି ବଳିଆ ଦାସ ଆଜି।
1: ଶୁଣୁଥିଲେ ପାଲା ପରିବେଷଣ କରିଥିଲେ ଶିଳ୍ପୀ ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: विविध भारती से इस वक्त आप सुन रहे हैं प्रोग्राम यादों की महफिल।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଲୋକସଭାରେ ଆଲୋଚନା ଜାରି। ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ହେପାଟାଇଟିସ୍କୁ ପ୍ରତିହତ କରିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା, ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର। ପ୍ରଶ୍ନପତ୍ର ପ୍ରଘଟ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଚସ୍ପତି ଓମ୍ ବିର୍ଲା ପ୍ରଥମେ ଗୃହ କାର୍ଯ୍ୟକୁ ପୂର୍ବାହ୍ନ 11:00 ଆରମ୍ଭ କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହା ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ହଟ୍ଟଗୋଳ ବାତାବରଣ ଯୋଗୁଁ ପ୍ରଥମେ ଅପରାହ୍ନ 2:00 ଏବଂ ପରବର୍ତ୍ତୀ ସମୟରେ ଆସନ୍ତାକାଲି ସକାଳ 11:00 ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଇଛି। ପ୍ରକୃତି ହେଉଛି ମଣିଷ ଜୀବନର ମୂଳ ଆଧାର। ଏହାର ସୁରକ୍ଷା ଓ ପରିବେଶ ସନ୍ତୁଳନ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଜଳ, ବାୟୁ, ମାଟି, ଜଙ୍ଗଲ, ପାହାଡ଼ ଏବଂ ଜୀବଜନ୍ତୁଙ୍କ ସମନ୍ୱୟରେ ପରିବେଶ ଗଢ଼ି ଉଠିଥାଏ। ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଆଜିର ଦିନ ବିଶେଷ ମହତ୍ତ୍ୱ ବହନ କରିଥାଏ। କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମିଶନ ଲାଇଫ୍ ମାଧ୍ୟମରେ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହନ ଦିଆଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ସ୍ଥାୟୀ ଜୀବନଶୈଳୀ ଅବଲମ୍ଭନ କରିବା। ନମାମି ଗଙ୍ଗେ, ଗ୍ରୀନ୍ ଇଣ୍ଡିଆ ମିଶନ, କାମ୍ପା, ଏକ୍ ପେଡ୍ ମା କେ ନାମ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ ଓ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ଭଳି କାର୍ଯ୍ୟକ୍ରମ ପ୍ରକୃତି ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହେନ୍ତାଳ ବଣ ସୃଷ୍ଟି, ଅଲିଭ୍ ରିଡ୍ଲେ କଇଁଛର ସୁରକ୍ଷା, ଶିମିଳିପାଳ ଓ ସାତକୋଶିଆ ଭଳି ସଂରକ୍ଷିତ ଅଞ୍ଚଳର ବିକାଶ ସହିତ ନଦୀ ଅବବାହିକାରେ ସବୁଜ ବେଳ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଚାରା ରୋପଣ, ଜଳ ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରକୃତିର ସୁରକ୍ଷା ମାନବ ଜାତିର ସର୍ବୋତ୍ତମ ବିନିଯୋଗ। ପ୍ରକୃତି ସୁରକ୍ଷିତ ରହିଲେ ମଣିଷର ଭବିଷ୍ୟତ ସୁରକ୍ଷିତ ରହିବା ସହ ଦେଶ ବିକାଶ ପଥରେ ଅଗ୍ରଗତି କରିବ। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀ ସେପ୍ଟେମ୍ବର 29 ପର୍ଯ୍ୟନ୍ତ ଏଥିଲାଗି ଆବେଦନ କରିପାରିବେ। ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ଗତକାଲି ନୀଳାଦ୍ରୀ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ଓ ସନ୍ଧ୍ୟାଧୂପ ନୀତି ଶେଷ ପରେ ଭୋଇ ସେବକମାନେ ତିନି ରଥରେ ଚାରମାଳ ବାନ୍ଧିଥିଲେ। ଏହାପରେ ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଯାଇ ରତ୍ନବେଦୀକୁ ବିଜେ ହୋଇଥିଲେ। ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ରଥଯାତ୍ରା ପରର ମହାପ୍ରଭୁଙ୍କ ପ୍ରଥମ ମହାପ୍ରସାଦ ନୀଳାଚଳ ଅଭଡ଼ା ବାହାରିବ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ମେରା ଯୁବା ଭାରତ, ବରଗଡ଼ ଶାଖା ଓ ପାର୍ବତୀଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ର ମିଳିତ ପ୍ରୟାସରେ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ପ୍ରାଧ୍ୟାପିକା ମଧୁସ୍ମିତା ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନରେ ଯୁବକ ଯୁବତୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା ପ୍ରସଙ୍ଗରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ନାଟକ, ଚିତ୍ରାଙ୍କନ, ବକ୍ତୃତା, ସ୍ଲୋଗାନ ଓ ପତ୍ର ଲିଖନ ପ୍ରତିଯୋଗିତା ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମାସ 9 17 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ କରାଯିବ। ଏହି ସମୟରେ ଜାତୀୟ ପତାକା ଉତ୍ତୋଳନ ଓ ପ୍ରଦର୍ଶନ ସହ ବନ୍ଦେ ମାତରମର ସମବେତ ଗାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବାକୁ

0: ପତ୍ରରେ ଉଲ୍ଲେଖ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯକୃତ ବା ଲିଭର ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ମସିହାରୁ ଏହି ଦିବସ ପାଳନ ହୋଇଆସୁଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ହେଉଛି ହେପାଟାଇଟିସ୍କୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପୃଥିବୀରେ ପ୍ରତି 30 ସେକେଣ୍ଡରେ ଜଣେ ହେପାଟାଇଟିସ୍ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥାଏ। 2030 ମସିହା ସୁଦ୍ଧା ହେପାଟାଇଟିସ୍ ଭାଇରସ୍କୁ ଦୂର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶଗୁଡ଼ିକୁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଉଛି। ବିଶ୍ୱ ହେପାଟାଇଟିସ୍ ମେଣ୍ଟର ତଥ୍ୟ ଅନୁସାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ 90% ହେପାଟାଇଟିସ୍ ବି ଓ 80% ହେପାଟାଇଟିସ୍ ସି ଦ୍ୱାରା ସଂକ୍ରମଣ ହେଉଥିଲେ ମଧ୍ୟ ସେମାନେ ଏହି ରୋଗରେ ପୀଡ଼ିତ ହୋଇଥିବା ଜାଣିପାରନ୍ତି ନାହିଁ। ଜଣେ ନବଜାତ ଶିଶୁକୁ ଜନ୍ମ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦିଆଯିବା ନିତାନ୍ତ ଜରୁରୀ। ଏହି ଟିକା ସବୁ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ ହୋଇପାରୁଛି। ହେପାଟାଇଟିସ୍ ରୋଗ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଆମେ ସଫା ପାଣି ପିଇବା, ଆମେ ହେପାଟାଇଟିସ୍ ବି ଟିକା ନବା, ଯାହାଫଳରେ କି କୌଣସି ଇଞ୍ଜେକ୍ସନ ବର୍ନ ବା ସେକ୍ସୁଆଲି ଆମେ ଭଲନରେବୁଲ ହବାନି। ତାହା ଯେଉଁମାନେ ପାରାମେଡିକାଲ ୱାର୍କର୍ସ କାମ କରନ୍ତି ତାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ଏଇ ହେପାଟାଇଟିସ୍ ର ସଚେତନତା ଆମକୁ ହେପାଟାଇଟିସ୍ ରୁ ରକ୍ଷା ପାଇବା, ଆମ ପରିବାର ଆଉ ଆମର କ୍ଲୋଜ୍ କଣ୍ଟାକ୍ଟ ମାନଙ୍କୁ ଆୱେର୍ କରିବା ପାଇଁ ବହୁତ ଦରକାର, କାହିଁକିନା ହେପାଟାଇଟିସ୍ କ୍ୟାନ୍ସର ଓ HIV ଠୁ ବେଶୀ ଭୟଙ୍କର।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିର ଦିନରେ ଏକ ସୁସ୍ଥ ହେପାଟାଇଟିସ୍ ମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିବାକୁ କହିଛନ୍ତି। ପ୍ରାରମ୍ଭିକ ପରୀକ୍ଷା, ସମୟୋଚିତ ଚିକିତ୍ସା, ଟିକାକରଣ ଓ ସଚେତନତା ମାଧ୍ୟମରେ ଏହି ରୋଗକୁ ରୋକାଯାଇପାରିବ ବୋଲି ଶ୍ରୀ ମାଝି କହିଛନ୍ତି। ସଚେତନ ହୋଇ ରୋଗର ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ସ୍କଟଲାଣ୍ଡର ଗ୍ଲାସ୍ଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ମହିଳା ସଟ୍ପୁଟ୍ F57 ବର୍ଗରେ ଭାରତୀୟ ପାରା ଆଥଲେଟ୍ ଶର୍ମିଳା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁସାରଙ୍କୁ ରୌପ୍ୟ, 79 କିଲୋଗ୍ରାମ ପୁରୁଷ ବର୍ଗରେ ଭାରୋତ୍ତୋଳନକାରୀ ଭଲୁର ଅଜୟଙ୍କୁ ରୌପ୍ୟ ପଦକ ମିଳିଛି। ମହିଳା 58 କିଲୋଗ୍ରାମ ବର୍ଗରେ ବିନ୍ଦ୍ୟାରାଣୀ ଦେବୀ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSSTET ଆସନ୍ତା ସେପ୍ଟେମ୍ବର ମାସ 30 ତାରିଖରେ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ସକାଳ 9:00-11:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। କନ୍ଧମାଳ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଟିଚ୍ କନ୍ଧମାଳ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଦ୍ୟାଳୟଗୁଡ଼ିକୁ ଯାଇ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଖଜୁରୀପଡ଼ା ବ୍ଲକର ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ଥିବା 19 ବିଦ୍ୟାଳୟକୁ ପ୍ରଶାସନିକ ଅଧିକାରୀମାନେ ଗସ୍ତ କରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ଏହା ସହିତ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ସ୍ଥିତି ଓ ଭିଭିଭୂମିର ତଦାରଖ କରି ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସହରରେ 246.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ 24 ଘଣ୍ଟା ସତର୍କ ରହିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଳନ୍ଦୀ, କାଂସବାଂଶ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର ବନ୍ୟାସ୍ଥିତି ଓ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ କହିଛନ୍ତି,
2: ମୁଁ ସମସ୍ତ ଜିଲ୍ଲାବାସୀଙ୍କୁ ମୋର ନିବେଦନ ରହିବ ଯେ ସେମାନେ ଭୟଭୀତ ହେବେନି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭୟଭୀତ ହେବାର କିଛି ନାହିଁ। କେବଳ
0: ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2000

26 ଉପରେ ଲୋକସଭାରେ ଆଲୋଚନା ଜାରି। ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ହେପାଟାଇଟିସ୍କୁ ପ୍ରତିହତ କରିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପାହାଡ଼ରେ ସତେ ଯେମିତି ବର୍ଷାରାଣୀ ଲୁଚକାଳି ଖେଳୁଛି। କେତେବେଳେ କଳା ମେଘର ଓଢ଼ଣୀ ଟାଣି ପାଦରେ ଘୁଙ୍ଗୁର ପିନ୍ଧି ଛମ୍ ଛମ୍ ହୋଇ ନାଚୁଛି ତ ପୁଣି କେତେବେଳେ ମେଘ ମହ୍ଲାରରେ ବିରହ ସଙ୍ଗୀତ ଗାଉଛି।

ବାହାରେ ତ ବର୍ଷା ପଡୁଛି, କିନ୍ତୁ ଭିତରେ ଭରି ରହିଛି ଅସୁମାରି ସ୍ମୃତିର ଶ୍ରାବଣ। ନୀରବ ମନଟି ପ୍ରିୟା କଥା ଭାବି ଭାବି ଝୁରି ହେଉଛି ସତ, କିନ୍ତୁ ପ୍ରିୟା ଆଜି ସାଜିଛି ସାତ ସପନ।

କଇଁ ଫୁଲକୁ ହାତରେ ଧରି ବର୍ଷାରାଣୀ ଧରାପୃଷ୍ଠକୁ ଆସିଛି। ବର୍ଷାର ଆଗମନରେ ଖୁସିରେ ବିଜୁଳି ପ୍ରଥମେ ବଧେଇ ଜଣଉଛି, ଆଉ ନାଲି ଟୁକୁଟୁକୁ ସାଧବ ବୋହୁଟିଏ ସଜବାଜ ହୋଇ ବାହାରି ପଡ଼ିଛି। ହେଲେ ତା ମନକୁ କେବଳ ବର୍ଷା ହିଁ ଜାଣିଛି।

ପାହାଡ଼ ତଳେ ଲୁଚି ରହିଥିବା ବର୍ଷାକୁ ହାତ ଠାରେ ଡାକୁଛି ସାଥିଟିଏ, କହୁଛି, ଆରେ ବର୍ଷା ଆ, ମୋ ପ୍ରିୟାକୁ ଭିଜେଇ ଯା, ତା ମନ ଆକାଶରେ ଇନ୍ଦ୍ରଧନୁଟିଏ ଆଙ୍କି ଦେଇ ଯା।

ଝରଣା ଠାରୁ ପାହାଡ ପର୍ଯ୍ୟନ୍ତ, ବାଦଲ ଠାରୁ ବିଜୁଳି ପର୍ଯ୍ୟନ୍ତ, ଆଉ ଆଷାଢ଼ ଠାରୁ ଶ୍ରାବଣ ପର୍ଯ୍ୟନ୍ତ ସମସ୍ତେ ଡାକୁଛନ୍ତି ବର୍ଷାକୁ। ଆଉ ବର୍ଷା ବର୍ଷା ବି ଦିନ ଗଣୁଥାଏ ଆସିବାକୁ। ଏଇ ଅମାନିଆ ବର୍ଷା ଦେହ ମନକୁ ଛୁଇଁ ଗଲା ପରେ ଦେହ ଓ ମନ ସୀମାରେଖା ଭୁଲି ଯାଇଥାଏ, ଆଉ ହୋଇଯାଇଥାଏ ନିଜ ସାଥିର ପ୍ରେମରେ ମତୁଆଲା।

0: ଶୁଣିଲେ ଗୀତିକଥା ରେ ବରଷା। ତେବେ ଯୁବବନ୍ଧୁ, ଆପଣମାନେ ଗୀତିକଥା ଶୁଣୁ ଶୁଣୁ ବର୍ଷାରେ ଭିଜିବା ଆରମ୍ଭ କରିଦେଲେଣି କି? ଯଦି ଭିଜୁଛନ୍ତି, କେବଳ ମନେ ମନେ ଭିଜନ୍ତୁ, ସ୍ୱପ୍ନରେ ଭିଜନ୍ତୁ, ସତରେ ଯାଇ ବର୍ଷାରେ ଜମା ଭିଜିବେନି।
1: କାହିଁକି ନା ବର୍ତ୍ତମାନ ପରିସ୍ଥିତି ଯେମିତି ଅଛି, ଭାରି ଜଟିଳ। ଏଇ ଯୋଉ ଆମ ଚାରିପଟେ ଘୁରି ବୁଲୁଛି ଯୋଉ ମହାମାରୀର ଭୟ, ତାହାର ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା, ସର୍ଦ୍ଦି, କାଶ, ଛିଙ୍କ, ଏସବୁ। ଆଉ ଟିକେ ବି ଯଦି ଥଣ୍ଡା ଛିଙ୍କ ହେଉଛି, ତାହେଲେ ମନକୁ ଏକ ଅଜଣା ଆଶଙ୍କା ଚାଲିଆସୁଛି ଯେ କାଳେ ମୁଁ ଆଉ ସେଥିରେ ଆକ୍ରାନ୍ତ ନୁହେଁ। ତ ତେଣୁକରି ସେଥିରୁ ବର୍ତ୍ତିବା ପାଇଁ ଆମେ ବର୍ଷା ଭିଜିବା ସ୍ୱପ୍ନକୁ ସ୍ୱପ୍ନରେ ହିଁ ରଖିଦେବା।
0: ବର୍ଷା ଦିନ ପାଇଁ ବର୍ଷାରେ ଓଦା ନ ହୋଇ ଟିକେ ସତର୍କ ରହିବା, ଯେମିତି ଆମକୁ ଥଣ୍ଡା, କାଶ, ସର୍ଦ୍ଦି ଏସବୁ ନ ଲାଗେ। ଆଉ ତା ବ୍ୟତୀତ ଆହୁରି ଆମେ ସତର୍କତା ନିଶ୍ଚୟ ଅବଲମ୍ବନ କରିବା। ଯେହେତୁ ବର୍ଷା ଦିନରେ ରୋଗ ସଂକ୍ରମଣ ବେଶୀ ହୋଇଥାଏ, ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ଘରର ସୁଷମ ଖାଦ୍ୟ ଖାଇବା, ବାହାରେ ଏଣୁତେଣୁ କୌଣସି ପାଟିସୁଆଦିଆ ଖାଦ୍ୟ ଖାଇବା ନାହିଁ।
1: ସେ ଖାଦ୍ୟ ଆମ ଶରୀର ପାଇଁ କେତେ ଭଲ କେତେ ଖରାପ ତାହା ତ ଆମକୁ ଜଣା ନାହିଁ, କେତେ ପରିଷ୍କାର କେତେ ପରିଚ୍ଛନ୍ନ ତାହା ମଧ୍ୟ ଆମକୁ ଜଣା ନାହିଁ। ତେଣୁକରି ବାହାର ଖାଦ୍ୟକୁ ଖାଇବା ନାହିଁ, ଘରେ ତିଆରି ଖାଦ୍ୟ ଖାଇବା, ଏବଂ ଆମ ବାଡ଼ି ବଗିଚା ଏସବୁକୁ ଆମେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା।
0: ନିଶ୍ଚୟ ଆମ ଚତୁଃପାର୍ଶ୍ୱରେ ବହୁତ ଏବେ ଲଟା ବୋଦା ଭର୍ତ୍ତି ହେଇଯାଉଥିବ, ବହୁ କୀଟପତଙ୍ଗ ମଧ୍ୟ ବାଡ଼ି ବଗିଚାରେ ଦେଖାଯାଉଛନ୍ତି, ବହୁ ବିଷଧର ସର୍ପ ମଧ୍ୟ ଦେଖାଯାଉଛନ୍ତି, ଯେହେତୁ ବାଡ଼ିବୋଦା ବେଶୀ ହେଇଯାଉଛି। ତେଣୁ ଆମେ ସେସବୁର ମଧ୍ୟ ଧ୍ୟାନ ରଖିବା, ଚତୁଃପାର୍ଶ୍ୱକୁ ପରିଷ୍କାର ରଖିବା, ସ୍ୱଚ୍ଛ ଭାରତ ଅଭିଯାନ କଥା ବି ଟିକେ ମନେ ପକାଇବା।
1: ତେବେ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା, ସ୍ୱଚ୍ଛତାକୁ

ଆପଣେଇବା, ନିଜ ପରିବାରକୁ ସ୍ୱଚ୍ଛ ରଖିବା, ପରିଷ୍କାର ରଖିବା, ଯାହାଫଳରେ ଆମ ସମାଜ ପରିଷ୍କାର ପରିଚ୍ଛନ୍ନ ରହିବ, ତା ସହିତ ନିଜେ ସୁସ୍ଥ ରହିବା, ନିଜ ପରିବାର ସୁସ୍ଥ ରହିବ, ଆମ ସମାଜ ମଧ୍ୟ ସୁସ୍ଥ ରହିବ। ପଲିନା, ଏଇଠି ଆଉ ଗୋଟେ କଥା, ବା ପ୍ରତି ପ୍ରୋଗ୍ରାମରେ ଆମେ କହୁଛେ, ତାକୁ ବି କହିଦେବା, ଆମେ ମାସ୍କ ସବୁବେଳେ ପିନ୍ଧିବା, ଘରୁ ବାହାରିବା ମାନେ ହିଁ ମାସ୍କ ପିନ୍ଧିବା, ଆଉ ସରକାରଙ୍କ ଦ୍ୱାରା କୁହାଯାଉଥିବା ସାଧାରଣ ବ୍ୟବଧାନ ସବୁବେଳେ ଯେକୌଣସି ଜାଗାକୁ ଯାଉଛ, ଯେଉଁ କାମରେ ବି କରୁଛେ, ସାଧାରଣ ବ୍ୟବଧାନ ଯେତିକି ରକ୍ଷା କରିବା କଥା, ପରସ୍ପର ଠାରୁ ବ୍ୟବଧାନ ରକ୍ଷା କରିବା, କୌଣସି ଜାଗାରେ ଭିଡ଼ କରିବା ନାହିଁ କିମ୍ବା ଭିଡ଼ ଜାଗାକୁ ନିଜେ ମଧ୍ୟ ଯିବା ନାହିଁ। ତେବେ ଏହିସବୁ ସାଧାରଣ କଥାଗୁଡ଼ିକୁ ଆମେ ନିଶ୍ଚୟ ମାନିବା, ଏଗୁଡ଼ିକୁ ମାନିଲେ ଆମେ ସୁସ୍ଥ ରହିବା, ଆମ ସମାଜ ସୁସ୍ଥ ରହିବ, ଆମ ରାଷ୍ଟ୍ର ସୁସ୍ଥ ରହିବ। ତେବେ ଆପଣମାନଙ୍କୁ ଏକ ସୁସ୍ଥ ନିରାମୟ ଜୀବନ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ, ନମସ୍କାର। ତେବେ ଆଜି ତ ସମୟ ହେଇଯାଇଛି, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଚିଠି ଲେଖିବାକୁ ଜମା ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ୍ ନମ୍ବର 7570002। ତେବେ ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଶେଷ ହେଲା ଯୁବବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ସୁନିତା ବେହେରା ଓ ପଲିନା ସରଖରିଆ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ।

0: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ମମତା ବେହେରା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଜାରି ରହିଛି ଆଲୋଚନା। ନୂତନ ବିଲ୍ ଦେଶର ଯୁବବର୍ଗଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭିଭିଜି ରାମଜୀ ଅଧୀନରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି 95,692 କୋଟି ଟଙ୍କା। ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ଏବଂ ସୁରକ୍ଷା ଓ ପରିବେଶ ସନ୍ତୁଳନ ନେଇ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଆରମ୍ଭ ହୋଇଛି। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ଗତକାଲି ଏହି ବିଲ୍ ଗୃହରେ ଆଗତ ହୋଇଥିଲା। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଉପରେ ଆଲୋଚନା କରି କହିଛନ୍ତି, ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି। ଭାରତୀୟ ସଂସଦ ଇତିହାସରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ବୋଲି ମନ୍ତ୍ରୀ ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନର ପ୍ରଶ୍ନପତ୍ର ଘଟଣାକୁ ଦୃଷ୍ଟିରେ ରଖି ଆଇନଗତ ଢାଞ୍ଚାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଛି। କଠୋର ଆଇନ ଆଣିବା ପାଇଁ ବିଲ୍ରେ ସଂଶୋଧନ କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି।
1: ସଂଜ୍ଞାନ ଲେତେ ହୁଏ ପ୍ରଧାନମନ୍ତ୍ରୀ ସ୍ୱୟଂ ନିର୍ଣ୍ଣୟ ଲିଆ କି ହମେ ଇସି ବିଧେୟକ ଥୋଡା ଔର ମଜବୁତ କରନେ କି ଆବଶ୍ୟକତା। ସୋ ୱି ଲର୍ନ ଫ୍ରମ୍ ଦି ଏକ୍ସପିରିଏନ୍ସ ଅଫ୍ ଦି 2024 ଆକ୍ଟ। ଆଜ ୟେ ଜୋ ଅମେଣ୍ଡମେଣ୍ଟ ଲାୟା ଜା ରହା ହୈ ଇସ୍କେ ତହତ ଦି ସେମ୍ ड्यूरेशन ऑफ इम्प्रिजनमेंट हैज बीन मेड नॉट लेस देन 5 to 10 years। तो सर्विस प्रोवाइडर के लिए सजा पहले भी काफी मजबूत थी। देयर वाज फाइन अप टू 1 crore इन द 24 एक्ट, उसको बढ़ा करके अब 5 crore किया जा रहा है।
0: ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡବିଧାନ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବିଲ୍ ଅଧୀନରେ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସିଂ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଅଧିନିୟମ 2025 ଅଧୀନରେ 95,692 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ କୌଣସି ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମରେ ଏହା ହେଉଛି ମଞ୍ଜୁର ହୋଇଥିବା ସର୍ବାଧିକ ରାଶି। ଭିଭିଜି ରାମଜୀ ଯୋଜନାରେ ହିତାଧିକାରୀମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ ରୋଜଗାର ପ୍ରଦାନ କରାଯାଇଛି। ପୂର୍ବ ଅପେକ୍ଷା ଏଥିରେ କାର୍ଯ୍ୟର ପରିସର ମଧ୍ୟ ବୃଦ୍ଧି ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ଭାରତୀୟତାର ଭାବନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଭାବରେ 4 ବର୍ଷ ପୂରଣ କରିବା ଅବସରରେ ଆଜି ଆଭାସୀ ମାଧ୍ୟମରେ ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ସମାବେଶୀ ବିକାଶ ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଭିମାନର ଭାବନାକୁ ପୁନର୍ଜୀବିତ କରାଯାଇଛି। ରାଷ୍ଟ୍ରପତି ବଚପନ ବାଲ୍ ପରିସରର ଉଦ୍ଘାଟନ କରି ପିଲାମାନଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ରାଷ୍ଟ୍ରପତି ଭବନକୁ ଆସୁଥିବା ପରିଦର୍ଶକଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ଆପ୍ ଆଧାରିତ ବହୁଭାଷୀ ଇ ଅଡିଓ ଗାଇଡ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ, ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ବ୍ଲକସ୍ତରୀୟ ଫେଡେରେସନ୍ଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ ରାଜ୍ୟ

0: ପ୍ରଶିକ୍ଷଣରେ କଞ୍ଚାମାଲର ଉପଯୋଗ, ଉତ୍ପାଦ ବିକାଶ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ଇଣ୍ଟର୍ଣ୍ଣସିପ୍ ଭଳି ବିଭିନ୍ନ ବିଷୟ ସାମିଲ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ଅଧିକାରୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅନ୍ତର୍ଗତ ବିଭିନ୍ନ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୋଟରମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 23 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଳନ୍ଧି, କାଂସବାଂଶ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ସନ୍ଧ୍ୟା 6 ସୁଦ୍ଧା ଜଳସ୍ତର 18.85 ମିଟର ଥିବାବେଳେ ବିପଦ ସଂକେତ ସ୍ତର 18.33 ମିଟର ରହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସହିତ ଜିଲ୍ଲାର ଧାମନଗର ବ୍ଲକର କେତେକ ତଳିଆ ଅଞ୍ଚଳରେ ପହଞ୍ଚ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା।
1: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତୁହାବୁତୁହା ବର୍ଷା ଜିଲ୍ଲାରେ ଲାଗି ରହିବାରୁ ଆଜି ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇଛି। ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି। ଜିଲ୍ଲାପାଳ କହିଛନ୍ତି ଲଗାଣ ବର୍ଷା ଜାରି ରହିଥିବାରୁ ଲୋକମାନେ ଭୟଭୀତ ନ ହୋଇ ପରାମର୍ଶ ଦେବା ସହ ବିଭାଗୀୟ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି। ନଦୀ କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ମହାନଦୀରେ ବନ୍ୟାଜଳ ପ୍ରବାହ ଯୋଗୁଁ କଟକ ଜିଲ୍ଲା ମୁଣ୍ଡୁଳି ବ୍ୟାରେଜ୍ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତଳିଆ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ଧାରା 34 ଅନୁଯାୟୀ ଜିଲ୍ଲାରେ କଟକଣା ଜାରି କରିଛନ୍ତି। ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ମହାନଦୀ ଏବଂ ଏହାର ଶାଖାନଦୀଗୁଡ଼ିକର ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ରାଜ୍ୟରେ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତ 24 ଘଣ୍ଟାରେ ହାରାହାରି 42.2 ମିଲିମିଟର ବର୍ଷା ହୋଇଯାଇଛି। 8 ବ୍ଲକରେ 200 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଶ୍ରୀ ପୂଜାରୀ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 613.77 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,62,327 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 2 ଗେଟ୍ ଦେଇ 62,022 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଜି ମୁଣ୍ଡୁଳି ବ୍ୟାରେଜ୍ ଦେଇ 6,37,585 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍ ସିଜନ 16 ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟର 48ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଯୁବ କଲ୍ୟାଣ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ ବୌଦ୍ଧ ଶାଖା ପକ୍ଷରୁ କଣ୍ଟାମାଳଠାରେ ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ଶୀର୍ଷକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ସରକାରଙ୍କର ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ସରକାରଙ୍କର ଏହି ପଦକ୍ଷେପ ଜିଲ୍ଲା ପାଇଁ ଗର୍ବ ଓ ଗୌରବ। ରାଜ୍ୟ ମତ୍ସ୍ୟ ଓ ପାଣି ସମ୍ପଦ ସଚିବ ପ୍ରେମଚନ୍ଦ ଚୌଧୁରୀ ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଦୁଗ୍ଧ ସମବାୟ ସମିତି, ଗୋଶାଳା ଏବଂ ଦୁଗ୍ଧ ସଂଘର ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରକୃତି ହେଉଛି ମଣିଷ ଜୀବନ

0: ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ମାଧ୍ୟମରେ ବିଶ୍ୱସ୍ତରରେ ହେପାଟାଇଟିସ୍ ରୋଗର ଚିହ୍ନଟ ତଥା ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶ୍ୱସ୍ତରରେ ହେପାଟାଇଟିସ୍ ରୋଗ ସମ୍ପର୍କିତ ସଚେତନତା ବୃଦ୍ଧି ତଥା ରୋଗ ନିୟନ୍ତ୍ରଣ ପ୍ରୟାସରେ ଏହି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେପାଟାଇଟିସ୍ ରୋଗର ଆରୋଗ୍ୟ ଅସମ୍ଭବ, ତେବେ ଏଥିପାଇଁ ଆମେ ସଚେତନ ହେବା ସହ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସମୟୋପଯୋଗୀ ପରୀକ୍ଷଣ ଏବଂ ଚିକିତ୍ସା ଦ୍ୱାରା ଏହାକୁ ପ୍ରତିହତ କରାଯାଇପାରିବ। ଆସନ୍ତୁ 2030 ସୁଦ୍ଧା ଦେଶରୁ ହେପାଟାଇଟିସ୍ ରୋଗର ମୂଳୋତ୍ପାଟନ ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ହେପାଟାଇଟିସ୍ ସଚେତନତା ହିଁ ପ୍ରତିରୋଧର ମୂଳମନ୍ତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
3: ଶ୍ରୋତା ବନ୍ଧୁ, ତୁହାକୁ ତୁହା ବର୍ଷା ହେବା ଯୋଗୁଁ ସଡ଼କ ପଥରେ ପ୍ରାୟତଃ ଖାଲ ଖମା ହୋଇଯାଇଥାଏ, ଫଳରେ ସଡ଼କ ପଥରେ ଯିବା ଆସିବାରେ ଅନେକ ଅସୁବିଧା ଦେଖା ଦେଇଥାଏ ଏବଂ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଥାଏ। ରାସ୍ତାର ଖାଲ ଜାଗାରେ ପାଣି ଜମା ହୋଇଥିଲେ ଖାଲ ଢିପ ଜଣାପଡ଼ିନଥାଏ। ଚାଳକ ସତର୍କ ନ ହୋଇ ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ,
4: ତେଣୁ ଗାଡ଼ିକୁ ଦ୍ରୁତ ଗତିରେ ନ ଚଳାଇ ଧୀରେ ଚଳାଇବା ଦରକାର। ରାସ୍ତାରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ରାସ୍ତା ଦେଖାଯାଉ ନାହିଁ, ତେବେ ବାମ ପାର୍ଶ୍ୱରେ ଗାଡ଼ିକୁ ରଖିଦିଅନ୍ତୁ ଏବଂ ଗାଡ଼ିରୁ ଓହ୍ଲାଇ ରାସ୍ତାକୁ ଦେଖିସାରିବା ପରେ ଗାଡ଼ି ନିଅନ୍ତୁ। ରାସ୍ତାରେ ଯଦି ବେଶୀ କାଦୁଅ କିମ୍ବା ବାଲି ଥାଏ, ତେବେ ଚକ ଖସିଯିବାର ସମ୍ଭାବନା ଥାଏ, ତେଣୁ ସତର୍କ ହୋଇ ଗାଡ଼ି ଚଳାନ୍ତୁ।
3: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ହେର ଗୀତ। ପରିବେଷଣ କରିଛନ୍ତି କାହ୍ନାଇ ବଣ୍ଡ୍ରା ଏବଂ ତାଙ୍କର ସାଥୀ କଳାକାରମାନେ।

କାହ୍ନାଇ ବାଣ୍ଡ୍ରା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ପୀଥନାଥ ବାଣ୍ଡ୍ରା, ପରମେଶ୍ୱର ଦେଓଗାମ, ବୀର ସିଂ ସିରକା, ରାମରଞ୍ଜନ ଦେଓଗାମ, ମାନୁ ସୟ, ରାମଜିତ ଜାମୁଦା, ଚାନ୍ଦୁ ସୟ, ସୁମି ବାଣ୍ଡ୍ରା ଏବଂ ଜାନକୀ ବାଣ୍ଡ୍ରା।

ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା. ଚାରିବର୍ଷ କାର୍ଯ୍ୟକାଳ ପୂରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଭାରତୀୟତାର ଭାବନାକୁ ମଜବୁତ କରିବା ନେଇ ସରକାର ଦେଉଛନ୍ତି ପ୍ରାଥମିକତା. ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପୂରିଲା 8 ବର୍ଷ. ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ବର୍ଗରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର ଶ୍ରୀହରି ନଟରାଜ. ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଆରମ୍ଭ ହୋଇଛି. 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି. ଗତକାଲି ଏହି ବିଲ୍ ଗୃହରେ ଆଗତ ହୋଇଥିଲା. କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି. ଭାରତୀୟ ସଂସଦ ଇତିହାସରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତ୍ରୀ ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି. ପୂର୍ବ ସରକାରଙ୍କ ଅମଳରେ ପ୍ରଶ୍ନପତ୍ର ପ୍ରଘଟ ମାମଲାଗୁଡ଼ିକର ସମାଧାନ ପାଇଁ କୌଣସି ସ୍ୱତନ୍ତ୍ର ଆଇନ ନଥିଲା. ଏହାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମୋଦି ସରକାର 2024 ପ୍ରଥମେ ବିଲ୍ ଆଗତ କରିଥିଲେ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି. ଡକ୍ଟର ସିଂ କହିଛନ୍ତି ବର୍ତ୍ତମାନର ପ୍ରଶ୍ନପତ୍ର ଘଟଣାକୁ ଦୃଷ୍ଟିରେ ରଖି ଭୁଲ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଆଇନଗତ ଢାଞ୍ଚାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଥିବା ନେଇ ପ୍ରଧାନମନ୍ତ୍ରୀ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି. ତେଣୁ ଆଇନକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି. ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ. ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି. ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବିଲ୍ ଅଧୀନରେ ବ୍ୟବସ୍ଥା ରହିଛି. ପୁଲିସ୍ ଷ୍ଟେସନରେ ସୂଚନା ପଞ୍ଜିକୃତ ହେବା ତାରିଖରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି. ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ମଧ୍ୟ ବିଲ୍ରେ ପ୍ରସ୍ତାବ ରହିଛି. ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ଏଆଇଇସିର ଅଭିଷେକ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ. ରାଷ୍ଟ୍ରପତି ଭାବରେ 4 ବର୍ଷ ପୂରଣ କରିବା ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି. ଏହି ଅବସରରେ ରାଷ୍ଟ୍ରପତି ଦେଶର ବିକାଶ ଏବଂ ସାଂସ୍କୃତିକ ପୁନର୍ଜାଗରଣ ଉପରେ ଆଲୋକପାତ କରିଛନ୍ତି. ଗତ 4 ବର୍ଷ ମଧ୍ୟରେ ସମାବେଶୀ ବିକାଶ ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଭିମାନର ଭାବନାକୁ ପୁନର୍ଜୀବିତ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି. ଦେଶବ୍ୟାପୀ ଭାରତୀୟତାର ଭାବନାକୁ ଅଧିକ ମଜବୁତ କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି. ଗତ 4 ବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପନିବେଶବାଦୀ ମାନସିକତାର ଚିନ୍ତାଧାରାକୁ ଦୂର କରିବାରେ ସଫଳ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି.
1: ଇନ୍ 4 ବର୍ଷ ମେ ସମାବେଶୀ ବିକାଶ କି ସୋଚ କେ ସାଥ ସାଥ ଦେଶ କି ସମୃଦ୍ଧ ସାଂସ୍କୃତିକ ବିରାସତ କେ ପ୍ରତି ଗର୍ବ ଔର ଆତ୍ମଗୌରବ କି ଭାବନା କୁ ନେଇ ଉର୍ଜା ମିଲି ହେ। ଏ ଖୁସି କି ବାତ ହେ କି ପିଛଲେ ବର୍ଷ ଏସେ ଅନେକ କାର୍ଯ୍ୟ କିଏ ଗଏ ହେ ଜିନମେ ଭାରତୀୟତା କି ଭାବନା କା ବିସ୍ତାର ହୁଆ ଔର ହମନେ ଔପନିବେଶିକ ମାନସିକତା କେ ଅବସୋସ କୋ ଖତମ କରନେ କି ଔର ଠୋସ କଦମ ଉଠାଏ ହେ। ବିକାଶ ଔର ଜନସେବା କି ଏ ଯାତ୍ରା ନିରନ୍ତର ଆଗେ ବଢ଼େଗୀ ତଥା ହମ ସବ ନେଇ ସଂକଳ୍ପ ଉତ୍ସାହ କେ ସାଥ ଆପଣେ ଲକ୍ଷ୍ୟ କି ଔର ଅଗ୍ରସର ହେ।
0: ଏହି ଅବସରରେ ରାଷ୍ଟ୍ରପତି ବଚପନ ବାଲ ପରିସର ଉଦ୍ଘାଟନ କରିଛନ୍ତି। ବାଲ ପରିସରଠାରେ ପିଲାମାନଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ସବୁଜ ଏବଂ ସମାବେଶୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏକ ମାଗଣା ବୈଦ୍ୟୁତିକ ବସ୍ ସେବା ରାହିର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନ କର୍ମଚାରୀ ଏବଂ ସେଠାକାର ବାସିନ୍ଦାଙ୍କ ପାଇଁ ଏହା ହେଉଛି ସମ୍ପୂର୍ଣ୍ଣ ମହିଳା ପରିଚାଳିତ ବସ୍। ରାଷ୍ଟ୍ରପତି ଭବନକୁ ଆସୁଥିବା ପରିଦର୍ଶକଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ଆପ୍ ଆଧାରିତ

ବହୁଭାଷୀ ଇ ଅଡିଓ ଗାଇଡ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ସାର୍ବଜନୀନ ନିଲାମ୍ବ ଉଦ୍ଦେଶ୍ୟରେ 300 ସରକାରୀ ରାଷ୍ଟ୍ରପତି ଉପହାର ରଖିବା ଲକ୍ଷ୍ୟ ନେଇ ରାଷ୍ଟ୍ରପତି ମୁର୍ମୁ ଉପହାରର ତୃତୀୟ ସଂସ୍କରଣ ଆରମ୍ଭ କରିଛନ୍ତି। ଏହି ଉପହାରଗୁଡ଼ିକର ଇ ନିଲାମ ପାଇଁ ଆସନ୍ତା ମାସ 5ରୁ ସେପ୍ଟେମ୍ବର ମାସ 5 ତାରିଖ ପର୍ଯ୍ୟନ୍ତ ଏହା ଉନ୍ମୁକ୍ତ ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱ ହେପାଟାଇଟିସ୍ ଦିବସ ଆଜି ପାଳନ କରାଯାଉଛି। ଏହି ରୋଗ ନିବାରଣ ନେଇ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରୟାସକୁ ଅଧିକ ତ୍ୱରାନ୍ୱିତ କରିବା ତଥା ବିଭିନ୍ନ ଅଂଶୀଦାରଙ୍କୁ ଏଥିରେ ସମ୍ପୃକ୍ତି ନେଇ ପ୍ରୋହାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ହେପାଟାଇଟିସ୍ ବି ଭାଇରସ୍ ଆବିଷ୍କାର ତଥା ଏହାର ପରୀକ୍ଷା ଓ ଟିକା ବିକଶିତ କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଡକ୍ଟର ବାରୁଚ ବ୍ଲମ୍ବର୍ଗଙ୍କର ଜୁଲାଇ 28 ତାରିଖ ହେଉଛି ଜନ୍ମଦିବସ। ଏହାକୁ ସ୍ମରଣ କରି ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ହେପାଟାଇଟିସ୍ ଆସନ୍ତୁ ଏହାକୁ ପ୍ରତିହତ କରିବା ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଦିବସ ପାଳନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମର 8 ବର୍ଷ ପୂର୍ତ୍ତି ପାଳନ କରିଛି। 2018 ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2030 ସୁଦ୍ଧା ହେପାଟାଇଟିସ୍କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ହେପାଟାଇଟିସ୍ ମୁକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ହେପାଟାଇଟିସ୍ ପରୀକ୍ଷଣ ଏବଂ ଚିକିତ୍ସା ଲକ୍ଷ୍ୟ ନେଇ ଦେଶବ୍ୟାପୀ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ବିକଶିତ କରାଯାଇଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଦେଶବ୍ୟାପୀ ହେପାଟାଇଟିସ୍ ଚିକିତ୍ସା ଅଧିକ ସୁଗମ ହୋଇପାରିଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ବି ଶତ ପ୍ରତିଶତ ପରୀକ୍ଷଣକୁ ସୁନିଶ୍ଚିତ କରିବା ଏବଂ ସମୟୋଚିତ ଚିକିତ୍ସା ପ୍ରଦାନ ପାଇଁ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ହେପାଟାଇଟିସ୍ ବି ଓ ହେପାଟାଇଟିସ୍ ସି ରୋଗ ବିଷୟରେ ସଚେତନତା ବୃଦ୍ଧି କରିବାକୁ ରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭାରତର ପ୍ରଥମ ଦ୍ୱିପାକ୍ଷିକ ସିଧାସଳଖ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ନେପାଳରେ ପହଞ୍ଚିଛି। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ରେଳ ଆଧାରିତ ସୀମାପାର ମାଲ ପରିବହନରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କାନୋଲା ମାଲ ପରିବହନ ପାଇଁ 40 ୱାଗନ ବିଶିଷ୍ଟ ଏହି ଟ୍ରେନ୍ ସଂଶୋଧିତ ଭାରତ ନେପାଳ ରେଳ ପରିବହନ ମାର୍ଗଦର୍ଶିକା ଅନୁଯାୟୀ ଯାତ୍ରା ସମ୍ପନ୍ନ କରିଛି। ରେଳ ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟ ବିକାଶ, ନିର୍ଭରଯୋଗ୍ୟତା ଏବଂ ପ୍ରତିଯୋଗିତାମୂଳକ କ୍ଷେତ୍ରକୁ ଉନ୍ନତ କରିବା ସହ ପରିବହନ ଜନିତ ସମୟ ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିରନ୍ତର ପରିବହନ ପଦ୍ଧତି ମାଧ୍ୟମରେ ମାଲ ଆମଦାନୀ ଏବଂ ରପ୍ତାନୀ ଅଧିକ ପ୍ରୋତ୍ସାହିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ ଚିନି ବ୍ୟବସାୟୀଙ୍କ ଉପରେ ଷ୍ଟକ୍ ଧାରର ସୀମା ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ 1ରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି। ଏହି ପଦକ୍ଷେପ ଅତ୍ୟଧିକ ସଂରକ୍ଷଣକୁ ପ୍ରତିହତ କରିବା, ଆପତ୍ତିଜନକ ବାଣିଜ୍ୟକୁ ନିରୁତ୍ସାହିତ କରିବା ଏବଂ ସୁଲଭ ମୂଲ୍ୟରେ ଚିନିର ନିରନ୍ତର ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ମନ୍ତ୍ରଣାଳୟ କହିଛି। ସମସ୍ତ ଚିନି ଡିଲରଙ୍କୁ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ଅନ୍ଲାଇନ୍ ପୋର୍ଟାଲ୍ରେ ସାପ୍ତାହିକ ଭାବେ ଚିନି ଷ୍ଟକ୍ ଘୋଷଣା କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠିତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରତିକୂଳ ପାଗ ଆହ୍ୱାନ ପରିସ୍ଥିତିରେ ଫସଲ କ୍ଷତିଜନିତ ବୀମା କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଗତ ମାସ 30 ତାରିଖ ସୁଦ୍ଧା ଏହି 2 ଯୋଜନା ଅଧୀନରେ ମୋଟ 92,68,00,000 ଚାଷୀଙ୍କର ଆବେଦନ ପଞ୍ଜିକୃତ ହୋଇଛି। 2016 ମସିହାରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 25,58,00,000 ଚାଷୀ ବୀମା ଆବେଦନ କରିବା ସହ 2,02,000,00,000 ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରାଯାଇସାରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଶ୍ରୀହରି ନଟରାଜ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ 50 ମିଟର ଫ୍ରି ଷ୍ଟାଇଲ୍ S13 ବର୍ଗରେ ପାରା ସନ୍ତରଣକାରୀ ଅଲି ଇମାମ ଏବଂ RVBBK ବୁଡିଗିନା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ବର୍ଗ 400 ମିଟର ଦୌଡ଼ ପ୍ରତିଯୋଗିତାରେ ବିଶାଲ ଟିକେ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। 4 ବର୍ଷ କାର୍ଯ୍ୟକାଳ ପୂରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ଭାରତୀୟତାର ଭାବନାକୁ ମଜବୁତ କରିବା ନେଇ ସରକାର ଦେଉଛନ୍ତି ପ୍ରାଥମିକତା।

0: ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପୂରିଲା 8 ବର୍ଷ, ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ବର୍ଗରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର ଶ୍ରୀହରି ନଟରାଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଣେଶ କୁମାର ରାଜୁ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ଗଜପତି ଜିଲ୍ଲାରେ ଥିବା ସଖୀ ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ପୀଡ଼ିତା ମହିଳା ଓ ଯୁବତୀମାନଙ୍କୁ ବିଭିନ୍ନ ସହାୟତା କରାଯିବା ସହ ସମସ୍ୟାର ସମାଧାନ କରାଯାଉଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲାର ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ସୁନିତା ରଥ କହିଛନ୍ତି,
3: ଗଜପତି ଜିଲ୍ଲାରେ ଥିବା ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଆଇଏସ୍ଆର୍ଡି ଏନ୍ଜିଓ ତରଫରୁ ଗୋଟିଏ ଜାଗାରେ ମହିଳା ଓ ବାଳିକାଙ୍କୁ ସମନ୍ୱିତ ସୁବିଧା ଯୋଗାଇ ଦେଇ ଆସୁଅଛି। ଏହି କେନ୍ଦ୍ର ଜିଲ୍ଲାରେ 31 ଜୁଲାଇ 2019 ମହିଳା ଓ ବାଳିକାମାନଙ୍କୁ ସୁବିଧା ନିମନ୍ତେ ନିରବଚ୍ଛିନ୍ନ ଭାବରେ କାମ କରି ଆସୁଅଛି। ଏହି କେନ୍ଦ୍ର 24x7 ଖୋଲା ରହିଥିବା ବେଳେ ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ସିଫ୍ଟ ୱାଇଜ୍ରେ କାମ କରୁଥିଲେ ମଧ୍ୟ 24x7 ଆଲର୍ଟ ରହିଥାନ୍ତି। ଏହି କେନ୍ଦ୍ର ଯେକୌଣସି ହିଂସାରେ ପୀଡ଼ିତ ଓ ମହିଳାଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମନସ୍ତାତ୍ତ୍ୱିକ ପରାମର୍ଶ ସେବା, ସ୍ୱଳ୍ପକାଳୀନ ଆଶ୍ରୟ ଯୋଗାଇ ଦେବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଇ ଆସୁଅଛି। ବର୍ତ୍ତମାନ ଏହି କେନ୍ଦ୍ରରେ 1697 କେସ୍ ରୁଜୁ ହୋଇଥିବା ବେଳେ 1653 କେସ୍ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ କେନ୍ଦ୍ର ପକ୍ଷରୁ ଅନୁରୋଧ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ମହିଳା ଓ ବାଳିକାଟି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାର ଦେଖିଲେ ଚୁପ୍ ନ ରହି ଆମ କେନ୍ଦ୍ର ଅର୍ଥାତ୍ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସହାୟତା ନମ୍ବର 06815222373 ବା 7978223056 ନମ୍ବରରେ ଯୋଗାଯୋଗ କରନ୍ତୁ।
2: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ଏକଦିବସୀୟ ଶ୍ରେଣୀକକ୍ଷ ଶିକ୍ଷାଦାନରେ ଶିକ୍ଷାଗ୍ରହଣ ପ୍ରକ୍ରିୟା ନିମନ୍ତେ ଏଆଇ ଉପକରଣ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମାୟାଧର ସାହୁ ଶିକ୍ଷକମାନଙ୍କୁ ଶିକ୍ଷାଦାନ, କୃତ୍ରିମ ବୁଦ୍ଧିମତାର ବ୍ୟବହାର, ନୂତନ ଶିକ୍ଷାଶାସ୍ତ୍ର, ନୂତନ ଶିକ୍ଷାନୀତି 2020 ଆଧାରିତ ପାଠ୍ୟ ଯୋଜନା, ଛାତ୍ରକୈନ୍ଦ୍ରିକ ଶିକ୍ଷା ପ୍ରଣାଳୀ ଏବଂ ଶ୍ରେଣୀକକ୍ଷରେ ଆଇସିସିର ପ୍ରଭାବଶାଳୀ ବ୍ୟବହାର ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାଳାଖେମୁଣ୍ଡିଠାରେ ଆଦର୍ଶ ଥାନା ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅବସରରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସ୍ଡିପିଓ ମାଧବାନନ୍ଦ ନାୟକ ଏବଂ ଆଦର୍ଶ ଥାନାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ତା'ର ନିରାକରଣରେ ସମାଜର ସକ୍ରିୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା 2027 ଜନଗଣନାକୁ ସୁଚାରୁ, ସଠିକ୍ ଓ ସଫଳ ଭାବେ ସମ୍ପାଦନ କରିବା ସହିତ ଜିଲ୍ଲା ଜନଗଣନା ପୁସ୍ତିକା ନିମନ୍ତେ ପାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରୁ ଆସିଥିବା ପ୍ରଶିକ୍ଷକ ଯୋଗଦେଇ ଜନଗଣନା ସମ୍ବନ୍ଧ ବିଭିନ୍ନ ପ୍ରକ୍ରିୟା, ତଥ୍ୟ ସମ୍ବନ୍ଧୀୟ ପଦ୍ଧତି, ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତିର ମାନଦଣ୍ଡ ଏବଂ ସଠିକ୍ ତଥ୍ୟ ସଂକଳନର ଗୁରୁତ୍ୱ ଉପରେ ବୁଝାଇଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜିରାଙ୍ଗଠାରେ 7 ପଞ୍ଚାୟତର ଅଧିବାସୀମାନଙ୍କୁ ସିସିଡି ଅନୁଷ୍ଠାନ ଓ ଲିନ୍ସି ଫାଉଣ୍ଡେସନ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ଗଠନ ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ବାହ୍ୟ ମଳମୁକ୍ତ ଗ୍ରାମର ଗୁରୁତ୍ୱ, ଏହାର ଆବଶ୍ୟକତା, ବ୍ୟକ୍ତିଗତ ସ୍ୱଚ୍ଛତା, ସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଘରୋଇ ସ୍ତରରେ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରି ରଖିବା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର କାଶୀନଗର ବ୍ଲକ ବୃଷଭସ୍ଥିତ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ବିମଳ ରାଉଳ ଯୋଗଦେଇ ଦରିଦ୍ର ଓ ଦୁର୍ବଳ ବର୍ଗଙ୍କ ପାଇଁ ମାଗଣା ଆଇନ ସହାୟତା ସୁବିଧା ଏବଂ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧୀୟ

0: ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଶ୍ରୋତାବନ୍ଧୁ, ସମୟ ହୋଇଯାଇଛି ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ ଶୁଣିବା ପାଇଁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝୀ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସଜପଡ଼ା। କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
3: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା?
3: ଜାଣିନ କି ହ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲା ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର।
1: ହଁ ବଡ଼ ଭାଇ, ବର୍ତ୍ତମାନ ଦେଖ ସବୁଆଡ଼େ ଚର୍ଚ୍ଚା ହେଉଛି ସ୍ୱଚ୍ଛତା କଥା। ଆଉ ଯଦି ଆମେ ସ୍ୱଚ୍ଛ ରହିବା ତାହେଲେ ଆମେ ସୁସ୍ଥ ମଧ୍ୟ ରହିବା। ଏ ଦୁଇଟା ଜିନିଷ ପାଖାପାଖି ପରସ୍ପର ପରିପୂରକ, ବୁଝିପାରିଲ ନା? ଆଉ ଦେଖିବ ଏଇ ଯୋଉ ବର୍ଷା ଦିନ ହେଲାଣି, ବର୍ତ୍ତମାନ ଆଉ ଗାଁ ମାନଙ୍କରେ ଘର ମାନଙ୍କରେ ସବୁ ପାଇଖାନା ବ୍ୟବହାର କରୁଛନ୍ତି। ଆଉ ଯୋଉଠି ସବୁ ନାଳ ନର୍ଦ୍ଦମା ଥିଲା ବା ନଈକୂଳକୁ ଯାଉଥିଲେ ସେଥିରେ ମଧ୍ୟ ବହୁତ ପରିବର୍ତ୍ତନ ହେଇଛି, କାରଣ ଏବେ ଚାଷବାସର ସମୟ, ବିଲବାଡ଼ି ଆଉ ଫାଙ୍କା ନାହିଁ, ବୁଝିପାରିଲ।
0: ଲାଜଲଜାରେ ବି ଟିକେ ପରିବର୍ତ୍ତନ ହେଇଛି, ସମସ୍ତେ ସମ୍ବେଦନଶୀଳ ହେଲେଣି। ଆଉ ନିହାତି ଯୋଉମାନେ ଏକବାରେ ବୁକା ଟାଇପର ଲୋକ ଆମ ମୟୂରଭଞ୍ଜ ଜିଲ୍ଲାରେ, ସେମାନେ ବି ପାଇଖାନା ବ୍ୟବହାର କଲେଣି, ମୁଁ ଯାହା ଦେଖିଲି। ତେଣୁ ସ୍ୱଚ୍ଛତା ବହୁତ ଗୁଡ଼ାଏ ବଡ ଜିନିଷ, କିନ୍ତୁ ଅସଲ କଥାଟା ସ୍ୱଚ୍ଛତାର ପ୍ରାଥମିକତା ହଉଛି ସେଇଥିରେ ଯୋଉଟାରେ ଆମେ ସବୁ ସ୍ତରରେ ସ୍ୱଚ୍ଛତା ଅବଲମ୍ବନ କରିବା। ଯେମିତିକି ଆମର ଆଡମିନିଷ୍ଟ୍ରେସନ, ସିଏ ବ୍ଲକରେ ହଉ କି ଆମର ଡିଷ୍ଟ୍ରିକ୍ଟ ଲେଭେଲରେ ହଉ କି ଷ୍ଟେଟ ଲେଭେଲରେ ହଉ କି ଆମର କଣ୍ଟ୍ରି ଲେଭେଲରେ ହଉ, ନ୍ୟାସନାଲ ଲେଭେଲରେ ହଉ, ସବୁଠି ସ୍ୱଚ୍ଛତା ଦରକାର।
1: ସ୍ୱଚ୍ଛ ପ୍ରଶାସନ ତାକୁ କହିବା, ଗ୍ରାମ ପଞ୍ଚାୟତ
0: ସେଇ ଯୋଉ ଭାଷାଟା କହିଲ ସ୍ୱଚ୍ଛ ପ୍ରଶାସନ, ସେଇଟା ହଉଛି ପ୍ରାଥମିକ ଜିନିଷ।
1: ତାପରେ ଯୋଉ ଆମର ସବୁଠୁ ଗାଁ ଲେଭେଲରେ ଯେଟା ଅଛି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ତେଣୁ ସେଠି ବି ଯାହା ଯାହା କାମ ସବୁ ହଉଛି, ସେ ବାର୍ଦ୍ଧକ୍ୟ ଭତ୍ତା ହଉ ବା କାହାର ଚାଉଳ ମିଳୁନି କାହାକୁ କାର୍ଡ କରାଇଦବା, କାହାର ଆଧାର କାର୍ଡ ହବ, କାହାର ଭୋଟର କାର୍ଡ ହବ, ଇତ୍ୟାଦି ଇତ୍ୟାଦି ପାଖରୁ ଆରମ୍ଭ କରିକି ଯାହା ଯାହା ସବୁ କାମ ହଉଛି ସେଥିରେ ମଧ୍ୟ ସ୍ୱଚ୍ଛତା ଆଣିବା। ଆଉ ମନରେ ଯଦି ସ୍ୱଚ୍ଛତା ରହିବ ତାହେଲେ ଆମେ ଏଇ ଯୋଉ ଆଜିକାଲି ଦୁର୍ନୀତି କଥା କୁହାଉଛି ବା ବିନା ପରିଶ୍ରମରେ ରୋଜଗାର କରିବାର ଯୋଉ ନିଶା ଲାଗିଛି ସେଇଥିରୁ ଆମେ ଟିକେ ଦୂରେଇ ରହିବା, ନା କି?
0: ସେଇଟା ବଡ ଜିନିଷ ହଉ। କାର୍ଯ୍ୟକ୍ରମ ଆରମ୍ଭରେ ଆମେ ଜଗନ୍ନାଥ ମହାପ୍ରଭୁଙ୍କୁ ଟିକେ ଡାକିବା,
1: ହଁ ଭଜନ ଗୋଟେ ଶୁଣିବା ନା। ଆଉ

0: ହଁ ବଡ ଭାଇ, ଆମର ଏଇ ଯୋଉ କୁଳିଅଣା ବ୍ଲକର ଦିଗାରୀ ଅସ୍ତିଆ ଗୋଟେ ଗାଁ, ସେଗୁଡା ସବୁ ଚାଷ ଗାଁ ବୁଝିପାରିଲ ନା? ସେ ଦିଗାରୀ ଅସ୍ତିଆ, ପାଟିଆ ଶିମିଳି, ପାରୁଳିଆ ଆଉ ଗୌରମା ଯେତେଗା ସବୁ ସେ ଅଞ୍ଚଳ ଅଛି, ସବୁଥିରେ ଚାଷବାସ ଭରପୁର। ଆମର ଏଇ ଯୋଉ ଦିଗାରୀ ଅସ୍ତିଆ ଗାଁରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କିଭଳି ଚାଲିଛି ଆଉ ସେ ବିଷୟରେ ଆମେ ଟିକେ ତଦାରଖ ପାଇଁ ଯାଇଥିଲୁ ଏବଂ ସେଠି କିଛି କାର୍ଯ୍ୟକ୍ରମ ମଧ୍ୟ
1: ଗ୍ରାମବାସୀମାନଙ୍କୁ।
0: ହଁ, ଆଜି ତାହେଲେ ସେ ଆମର ଜଣେ ବନ୍ଧୁ, ସେ ଦାସକାଠିଆ ବି ଭଲ ବଜାନ୍ତି, ଗାଆନ୍ତି ବି, ହେଲା କି? ତାଙ୍କ ନାଁ ହଉଛି ହାଡ଼ି ବନ୍ଧୁ କର, ତାଙ୍କୁ ପଚାରିବା ଆସ ସ୍ୱଚ୍ଛତା ବିଷୟରେ ଗାଁରେ କେମିତି କିସ ଚାଲିଛି। ଆଉ
2: ନମସ୍କାର, ମୁଁ ହଉଛି ହାଡ଼ି ବନ୍ଧୁ କର। ଆମ ଗାଁ ହଉଛି ଦିଗାରେସ୍ତିଆ, ଗ୍ରାମ ପଞ୍ଚାୟତ ଗୌରମା ଏବଂ ବ୍ଲକ ହଉଛି କୁଳିଅଣା।
3: ଆଗରୁ ଯେମିତି ଏଇ ଗାଁ ଦିଗାରୀ ଅସ୍ତିଆ ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଏହା ଭିତରେ ଆପଣ କ'ଣ ଫରକ ଅନୁଭବ କରୁଛନ୍ତି?
2: ନା, ଏବେ ତ ଅନେକଟା ଅଗ୍ରଗତି କଲାଣି, କାରଣ ଆଗରୁ ସବୁ ବାହାରେ ଯାଇକି ମଳତ୍ୟାଗ କରୁଥିଲେ, ଗାଁ ଏପଟ ସେପଟ ସବୁ ଅସନା ହେଇକି ରହିଥିଲା। ଏବେ ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଲାଣି, ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହେଇଯାଇଛି।
3: ସେହି ପରିବର୍ତ୍ତନଟା କ'ଣ ଅନୁଭବ କରୁଛନ୍ତି, କେମିତି କିସ ପରିବର୍ତ୍ତନ ହେଇଛି?
2: ପରିବର୍ତ୍ତନ ମାନେ ହେଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ଗାଁ ଗଣ୍ଡା ଛାଡ଼ି ଦେଇ ଯେମିତି ପଡ଼ିଆ ଝଡ଼ିଆରେ ଯାଇକି ବାହାରେ ମଳତ୍ୟାଗ କରୁଥିଲେ, ଆଉ ମଳତ୍ୟାଗ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହୋଇ ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହୋଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ, ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗାଇକି ପରିଷ୍କାର କରି ଛଅଟା ପଦ୍ଧତିରେ ହାତ ଧୁଆଧୁଇ କଲା ପରେ, ତ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
3: ତେବେ ଏଇ ଯେଉଁ ଆପଣଙ୍କ ଗାଁର ଦିଗାରୀ ଅସ୍ତିଆର ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
2: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ, ବର୍ଷା ଦିନ ହେଲା ଯେବେଠାରୁ, ତା ଆଗରୁ ମଧ୍ୟ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ ଦୁଇ ତିନିଟା ଗାଁରେ ହୋଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡ଼ର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ଯେମିତି ବିଗତ ଦିନମାନଙ୍କରେ ହୋଇଯାଉଥିଲା ଡାଇରିଆ, ତାପରେ ପରେ ଯେଉଁ ତରଳ ଝାଡ଼ା, ଯେଉଁଟା ଡାଇରିଆ ବୋଲିକରି କହୁଛନ୍ତି ଆମେ, ବାନ୍ତି ହେଉଥିଲା, ସେଇ କମସେ କମ୍ ସେଇ ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି। ସେ ରୋଗ ଆଉ ଏବେ ଏଠି ଦେଖାଯାଉନାହିଁ, ଆଗ ଅପେକ୍ଷା ବହୁତ କମ୍ ପରିମାଣରେ ଦେଖାଯାଉଛି। ଯେମିତିକି 2013 କିମ୍ବା 12 ଭିତରେ ଆମ ଗାଁକୁ ଆସିଥିଲା ଝାଡ଼ା ବାନ୍ତି ପ୍ରବେଶ କରିଥିଲା, ସେଇ ଝାଡ଼ା ବାନ୍ତିରେ ଅନେକ ଲୋକ ହଇରାଣ ହରକତ ହୋଇଥିଲେ, କିନ୍ତୁ ତା ଅପେକ୍ଷା ଏବେ, ସେତେବେଳେ ସ୍ୱଚ୍ଛ ଭାରତ ମିଶନ ହୋଇନଥିଲା, ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମସେ କମ୍ ହୋଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଉ ସଚେତନର ବାର୍ତ୍ତା ଯେଉଁ ଅଙ୍ଗନବାଡ଼ି ଦିଦି, ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା, ପାଲା, ଦାସକାଠିଆ, ଚାଙ୍ଗୁ, ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହୋଇଗଲେଣି, ଯେ ଯେମିତିକି ପଚାଶ ଆଡ଼େ ବାସି ଯାଇଥିବା, ନଷ୍ଟ ହୋଇଥିବା, ପଚିସଢ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି। ସେମିତି ଯେମିତିକି ନଈ, ନାଳ, କୂଅ, ପୋଖରୀ, ବିଲ, ଝରଣା, ଗଡ଼ିଆ, ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହୋଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା, ହେଲୋଜେନ୍ ବଟିକା, କିମ୍ବା ଆପଣମାନଙ୍କର ଯେମିତିକି କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡ଼ର ଦେଇକରି ପିଆପିଇ କରୁଛନ୍ତି। ତ ସେ ବିଷୟରେ ମୁଁ ଦିଧାଡ଼ି ଆଜ୍ଞା କହିବି, କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି, ତେଣୁ ତାରି ଉପରେ, ସେ ବାପୁଜୀଙ୍କ ଉପରେ ଦୁଇ ପଦ ଖାଲି ଗୀତ ଆକାରରେ ମୁଁ ଗାଉଛି। ଗାନ୍ଧୀ

0: କଣ ମା ଭଉଣୀକୁ ଏମିତି ଗାଳି ଗୁଲଜ କଲୁଣି?
1: ଗାଳି ଦେବିନି, କଣ ସ୍ନେହ କରିବି?
0: ଆରେ ଗାଳି ଦବୁ କାହିଁକି, ସେଇଟା ତ କହିବା ଦରକାର ନା।
1: କିଏ ରାସ୍ତା କଡ଼ରେ ଚକୁଳି ପିଠା ଭଳିଆ ଢାଳି ଦେଇଛି।
0: ତତେ କଣ ଚକୁଳି ପିଠା ଭଳିଆ ଦେଖା ଲାଗିଲେ?
1: ହଁ ଆଜ୍ଞା।
0: ହେଲେ ଆଉ ସେମିତି କିଛି ବି ହବ ନାହିଁ, କାହିଁ ଜାଣିଛୁ ନା
1: କଣ
0: କହିଲା? ଆଉ ପାଇଖାନା ପାଇଁ ବାହାରକୁ ଯିବେ ନାହିଁ,
2: ବୁଢି ଛେଳିରେ।
0: ବୁଢି ଛେଳି କଣ?
1: ଏ ବୁଢି ଛେଳି ପରେ ତାକୁ ପାଇଖାନା ବହୁତ ଜିନିଷ ହେଉଛି ନା।
0: ଚୁପ କହିଲେ, ବୁଢି ଛେଳି ପାଇଖାନା ପଠେଇବ ନାଇଁ, ଆଉ ପାଇଖାନା ପାଇଁ ବାହାରକୁ ଯିବେ ନାହିଁ।
2: ଆଇ
0: ଆଇ ବୁଢ଼ି କଣ?
1: ହଁ
0: ତାକୁ ବି ପଠେଇବି,
1: ତାକୁ ବି ପଠେଇବି ଆଉ।
0: ହେ ହେ ହଉ ହଉ, ହେଲା ହେଲା ହେଲା। ଆଉ ପାଇଖାନା ପାଇଁ ବାହାରକୁ ଯିବେ ନାହିଁ, ଘରେ ଘରେ ଶୌଚାଳୟ ହେଲା, ଭଉଣୀ ମାନ ରହିଲା। ଶମ୍ଭୁ ବାବୁ
1: ଆଜ୍ଞା,
0: ଏଥର ଆମେ ଯାହା ଜାଣିପାରିଲେଣି ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ,
1: ହଁ
0: ଆମ ଗ୍ରାମାଞ୍ଚଳ ମାନଙ୍କରେ ପ୍ରାୟ ସମସ୍ତଙ୍କ ଘରେ ଶୌଚାଳୟ ହେଇଗଲାଣି
1: ହେଇଗଲାଣି ଆଉ।
0: ତେଣୁ ସମସ୍ତେ ଶୌଚାଳୟ ବ୍ୟବହାର କରିବା।
1: ହଁ,
0: ଯୋଉମାନେ ଶୌଚାଳୟ ବ୍ୟବହାର କରୁନାହାନ୍ତି,
1: ହଁ
0: ବାହାରକୁ ଯୋଉମାନେ ଝାଡ଼ା ଆସିବା ପାଇଁ ଯେମିତିକି ନଈପଠାରେ ଟେବେଲ ପାଖରେ କିମ୍ବା ଅନ୍ୟାନ୍ୟ କୋଉ ବାଉଁଶ ନଟରେ ଯାଉଛନ୍ତି,
1: ହଁ
0: ସେମାନଙ୍କୁ ବାରଣ କରିବା
1: ନିଶ୍ଚୟ।
0: କାରଣ ବାହାରେ ମଳତ୍ୟାଗ କଲେ ଅନେକ ରୋଗ ବୈରାଗ ହେବାର ସମ୍ଭାବନା ରହିଛି, ଡାଇରିଆ ହେବାର ସମ୍ଭାବନା ରହିଛି।
1: ନିଶ୍ଚୟ ନିଶ୍ଚୟ।
0: ତେଣୁ ଗୋଟେ କଥା ଆମକୁ ମନେ ରଖିବା ପାଇଁ ହବ ଯେ
1: କଣ

0: ଦେଖ, ଆଗରୁ ଯେମିତି ଆମର ଗୋଟେ ଥିଲା ଯେ କୁଷ୍ଠରୋଗ ଗୋଟେ ହେଉଛି ବଡ଼ ରୋଗ, ତାକୁ ବଡ଼ ରୋଗ ବୋଲି ବି କହୁଥିଲେ, ଏବଂ ସେଇ ରୋଗ ବିଷୟରେ ଯେତେବେଳେ ଚିନ୍ତା କରୁଥିଲେ ସାଧାରଣ ଭାବରେ କହୁଥିଲେ ଇଏ ପୂର୍ବପୁରୁଷରୁ ଯଦି କୌଣସି ପାପ କରିଥିଲେ ବା ଗୋଟେ କିଛି ସେମିତି କାମ କରିଥିଲେ ଏ ଜନ୍ମରେ କୁଷ୍ଠରୋଗ ହେଇଥାଏ,
1: ଅଭିଶାପ ପାଇଛି ବୋଲି କହୁଥିଲେ,
0: ହଁ ସିଧା ସିଧା କହିଦେଉଥିଲେ, ଏବଂ ଏମିତି ବି ନଜର ରହିଛି ଯାହାକୁ କୁଷ୍ଠରୋଗ ହଉଥିଲା ତାକୁ ଗାଁର ମୁଣ୍ଡରେ ବା ଅଲଗା ଗାଁଠୁ ଟିକେ ଦୂରେଇକି ଗୋଟେ ଘର କରିଦେଉଥିଲେ, ବା ଯାହାର ବଡ଼ ବାଡ଼ି ଅଛି ବାଡ଼ିର ପଛଆଡ଼େ ଗୋଟେ ଘର କରୁଥିଲେ ସେ ତାର ଏକଲା ରହୁଥିଲା। ତେବେ ଆଜି ଆସ ସେଇ କୁଷ୍ଠରୋଗ ସମ୍ପର୍କରେ କିଛି ଜାଣିବା ଏବଂ ସାହସ ସହିତ ମୁକାବିଲା କରିବା, ଏବଂ ଧୀରେ ଧୀରେ ଆମ ସମାଜରୁ ଯେମିତି କୁଷ୍ଠରୋଗ ସମ୍ପୂର୍ଣ୍ଣ ରୂପେ ବିଲୀନ ହୋଇଯିବ ସେ ଦିଗ ପ୍ରତି ଆମେ ଧ୍ୟାନ ଦେବା।
1: ସେ ପାଇଁ ତ ଆମର କାର୍ଯ୍ୟକ୍ରମ ଚାଲିଛି, ଜାତୀୟ କୁଷ୍ଠ ନିରାକରଣ ପାଇଁ କାର୍ଯ୍ୟକ୍ରମ ଚାଲିଛି, ଗୋଟେ ସପ୍ତାହ ମଧ୍ୟ ପାଳନ ହୁଏ, ଏବଂ ମହାତ୍ମା ଗାନ୍ଧୀ ଯେମିତି କହୁଥିଲେ ଯେ ରୋଗକୁ ଘୃଣା କର ରୋଗୀକୁ ନୁହେଁ, ସେଇଥିପାଇଁ ଆମେ ଟିକେ ଯତ୍ନବାନ ହବା। ଆଉ ଆଜିର ଆଲୋଚନାକୁ ଯିବା ନା କିସ କହୁଛ?
0: ଡକ୍ଟର ଦାସ ନମସ୍କାର।
2: ନମସ୍କାର
0: ସାର୍, ଆପଣ କୁହନ୍ତୁ ଯେ ଏଇ ଯୋଉ କୁଷ୍ଠରୋଗ ବିଭାଗ ଆମ ମୟୂରଭଞ୍ଜ ଜିଲ୍ଲାରେ ରହିଛି, ଏଇ ବିଭାଗ ସମ୍ପର୍କରେ ଟିକେ କୁହନ୍ତୁ, କେମିତି କାର୍ଯ୍ୟକାରୀ ହେଉଛି ଏବଂ ଏଇ ରୋଗର ନିରାକରଣ ପାଇଁ କେମିତି କ'ଣ ବ୍ୟବସ୍ଥା ଆମ ବିଭାଗ ଗ୍ରହଣ କରିଛି?
2: ଏଇ କୁଷ୍ଠ ବିଭାଗର ଦାୟିତ୍ୱ ମୁଁ ନେବା ପରେ ମୋତେ ବହୁତ ଖୁସି ଲାଗିଲା ମୟୂରଭଞ୍ଜ ଜିଲ୍ଲାକୁ ଆସି, କାରଣ ମୟୂରଭଞ୍ଜ ଜିଲ୍ଲାରେ ଏଇ ଯୋଉ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଇଏ ବହୁତ ପୁରୁଣା, ଆମର ରାଜାଙ୍କ ସମୟରୁ ମଧ୍ୟ ମହାରାଜାଙ୍କ ସମୟରୁ ମଧ୍ୟ ଇଏ କାର୍ଯ୍ୟକ୍ରମ ନିଷ୍ଠାପର ଭାବରେ ଚାଲିଅଛି। ମହାତ୍ମା ଗାନ୍ଧୀ ଆମର ଜାତିର ପିତା ସବୁବେଳେ କ'ଣ କହନ୍ତି ଯେ ଆମେ ରୋଗକୁ ଘୃଣା କରିବା କିନ୍ତୁ ରୋଗୀକୁ ନୁହେଁ, ଅର୍ଥାତ୍ ଆମେ କୁଷ୍ଠ ରୋଗଟାକୁ ଘୃଣା କରିବା କିନ୍ତୁ ଯୋଉ ଲୋକକୁ କୁଷ୍ଠ ହେଇଛି ସେ ରୋଗୀକୁ ଆମେ ତାର ସେବା ଯତ୍ନ ନବା, କାରଣ ବର୍ତ୍ତମାନ ଆଉ ସେ ପୂର୍ବ ଅବସ୍ଥା ନାହିଁ, ଆମେ ସବୁ ଶିକ୍ଷିତ।

ହେଲୁଣି ଏବଂ ଏଇ ଯେଉଁ କୁଷ୍ଠ ରୋଗ ଗୋଟେ ଆକୁ ଆମେ ସଫଳ ଚିକିତ୍ସା ଦ୍ୱାରା ବର୍ତ୍ତମାନ ଯେଉଁଟା ଆସିଛି ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣାରେ MDT କୁହାଯାଉଛି, ଏଇଟା ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ଆଉ ଏଇ ଯେଉଁ କାର୍ଯ୍ୟକ୍ରମ ହେଉଛି କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆମ ଦେଶରେ ଚାଲୁଛି, ଆମ ରାଜ୍ୟରେ ଚାଲୁଛି ଏବଂ ସର୍ବୋପରି ଆମ ଜିଲ୍ଲାରେ ମଧ୍ୟ ଚାଲୁଛି। ଗତବର୍ଷ ଆମ ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖି 700

0: ଜିଲ୍ଲାରେ ପାଖାପାଖି 723 ଜଣ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କୁ ବିନା ମୂଲ୍ୟରେ ଚିକିତ୍ସା ଦିଆଯାଉଛି। ଯେଉଁମାନଙ୍କର ମାତ୍ର ଆମ ଜିଲ୍ଲାରେ 2 ଜଣ ବିକଳାଙ୍ଗ ଗତ ବର୍ଷ ବାହାରିଥିଲେ ଏବଂ ଯେଉଁମାନେ ପୁରୁଣା ରୋଗୀ ଥିଲେ ଆମେ ମଧ୍ୟ ତାଙ୍କୁ ଅପରେସନ୍ ମଧ୍ୟ କରୁଛୁ ଏବଂ ସେମାନଙ୍କର ଯେତିକି ଦାୟିତ୍ୱ ନେବା କଥା ଆମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ କୁଷ୍ଠ ବିଭାଗ ତରଫରୁ ନିଆଯାଉଛି। ଏଣୁ ଆମେ ସବୁବେଳେ କୁଷ୍ଠ ରୋଗକୁ ହେଲେ ଆମର ବର୍ତ୍ତମାନ ଯେଉଁ କାର୍ଯ୍ୟକ୍ରମ ଚାଲିଛି, ଆଶାମାନେ ଘରକୁ ଘର ବୁଲିବେ, ମାସରେ ସେମାନେ 20 ଘର ବୁଲିବେ ଏବଂ ସେମାନେ ବୁଲିକି ଲୋକମାନଙ୍କର ସର୍ଭେ କରିବେ, ଦେଖିବେ ଏବଂ ସେମାନେ ଯେଉଁ ଲକ୍ଷଣ ଦେଖିଲା ପରେ ନିକଟସ୍ଥ ANMକୁ କହିବେ, ANM ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିବ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଯାଇ ରୋଗ ଚିହ୍ନଟ କରିବେ ଏବଂ ଔଷଧ ମାଗଣାରେ ଦେବେ।
1: ଆଚ୍ଛା, ଏଇ ଯେଉଁ MDT କହିଲେ ଏହାର ମାନେ ଏ ବିଷୟଟି କୁହନ୍ତୁ।
0: MDT ହେଉଛି ମଲ୍ଟି ଡ୍ରଗ୍ ଥେରାପି, ଅର୍ଥାତ 2-3 ଔଷଧ ମିଶିକି ଅଛି। କାରଣ ଆମେ ଗୋଟେ ଯେତେବେଳେ ବହୁତ ଦିନ ପାଇଁ ଆମେ ଔଷଧ ଦେଉଛୁ, ଏଇ କୁଷ୍ଠ 2 ହେଉଛି, ଗୋଟେ PB ଗୋଟେ ହେଉଛି MB, ସ୍ୱଳ୍ପ ବୀଜାଣୁଯୁକ୍ତ ଅଧିକ ବୀଜାଣୁଯୁକ୍ତ। ଏଇ ଯେଉଁ ସ୍ୱଳ୍ପ ବୀଜାଣୁଯୁକ୍ତ ଆମେ PB କହୁଛେ, ତାର ଔଷଧ ଆମକୁ 6 ଖାଇବାକୁ ପଡ଼ିବ ଏବଂ ଯେଉଁଟା ବହୁ ବୀଜାଣୁ ବା MB କହୁଛେ ମଲ୍ଟିବେସିଲାରି, ସେଟାକୁ ଆମକୁ ଔଷଧ 12 ଖାଇବାକୁ ପଡ଼ିବ। ଆମେ ନିୟମିତ ଔଷଧ ଖାଇବା ଏବଂ ସେ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା।
1: ତେବେ କୁଷ୍ଠ ରୋଗର ଯେଉଁ ଲକ୍ଷଣ, ସେଟା ଗୋଟେ ବଡ଼ ଜିନିଷ, କାରଣ ସେ ଲକ୍ଷଣ ଆମର କାହା ଦେହରେ ପ୍ରକାଶିତ ହେବ କି କେମିତି ସେ ବିଷୟଟି କୁହନ୍ତୁ।
0: ହଁ, କୁଷ୍ଠ ରୋଗ ଗୋଟେ ଦେଖନ୍ତୁ, ଆମ ଦେହକୁ ବିଭିନ୍ନ ରୋଗ ଜୀବାଣୁ ଆସୁଛନ୍ତି, କିନ୍ତୁ ଆମେ ସମସ୍ତେ କୁଷ୍ଠ ରୋଗରେ ବା ଯେମିତି ଆମେ କହିବା ଯଦି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଉନେ। ଯେଉଁମାନଙ୍କର ଇମ୍ୟୁନିଟି ବା ରୋଗ ପ୍ରତିରୋଧ ଶକ୍ତି ଦେହରେ କମ୍ ଥାଏ, ସାଧାରଣତଃ ସେଇମାନଙ୍କୁ ଆକ୍ରମଣ କରେ। ଯଦି 100 ଲୋକଙ୍କ ପାଖକୁ ମଧ୍ୟ କୁଷ୍ଠ ରୋଗର ଜୀବାଣୁ ପ୍ରବେଶ କରେ, ମାତ୍ର 3-5 ଜଣଙ୍କୁ ସେ ରୋଗଟା ହୁଏ ଏବଂ ରୋଗ ଦେହରେ ପ୍ରକାଶ ହେବା ପାଇଁ ବହୁତ ଦିନ ସମୟ ଲାଗେ। 6 ବର୍ଷେ 2 ପରେ ଆମକୁ ଲକ୍ଷଣ ପ୍ରକାଶ ପାଏ। କ'ଣ ସେ ଲକ୍ଷଣ ନା, ଗୋଟେ ତମ୍ବାଳିଆ ଗୋଟେ ଛଉ ହେବ, ସେଟା ଟିକେ କାଲୁଆ ହେବ ବା ବଧିରା ହେବ ଏବଂ ଆମକୁ ସେଟା ଟିକେ ତେଲିଆ ଚିକ୍କଣ ଭଳିଆ ଦେଖାଯିବ। ଏଇସବୁ ଲକ୍ଷଣ ଦେଖିଲେ ଆପଣ ସଙ୍ଗେ ସଙ୍ଗେ ନିକଟସ୍ଥ ଆଶା ହଉ, ANM ହୁଅନ୍ତୁ, କିମ୍ବା ସିଧାସଳଖ ଆସି ସରକାରୀ ଡାକ୍ତରଖାନାରେ ଦେଖାନ୍ତୁ ଏବଂ ତାର ଚିକିତ୍ସା କରେଇ ନିଅନ୍ତୁ।
1: ହଁ, ତେବେ ଏଇ ଯେଉଁ କୁଷ୍ଠ ରୋଗ ହେଲା ପରେ ଆଉ କ'ଣ କ'ଣ ସବୁ ଦେହରେ ମାନେ ଦେଖାଦିଏ?
0: କୁଷ୍ଠ ରୋଗ ହେଲା ପରେ ପ୍ରଥମରୁ ଯେତେବେଳେ ଆମେ ତାକୁ ଯଦି ଲୁଚେଇବା, ତାକୁ ହେଳା କରିବା, ପ୍ରଥମେ ସେ କ'ଣ ଥିବ, ଗୋଟେ ଜାଗାରେ ଗୋଟେ ଚିହ୍ନ ଥିବ, ତାପରେ 2 ଚିହ୍ନ ଥିବ, 5 ଚିହ୍ନରୁ ଅଧିକା ହେଲେ ଆମେ ତାକୁ MB ବୋଲି କହୁଛେ। ସେତେବେଳେ ସେ ତା ଦେହରେ ବହୁତ ଜୀବାଣୁ ଥାନ୍ତି, ଏଣୁ ଆମକୁ ଯେତେବେଳେ ଦେହରେ ଗୋଟେ ଛଉ ହେବ, ଆମେ ସଙ୍ଗେ ସଙ୍ଗେ ତାକୁ ଚିକିତ୍ସା କରିବା ଏବଂ ଆମେ ସମ୍ପୂର୍ଣ୍ଣ ଭାବରେ ରୋଗମୁକ୍ତ ହୋଇଯିବା। ଆମର ଯଦି ଆମେ ବିଳମ୍ବ କରିବା, ଆମ ଆଙ୍ଗୁଳି ହଉ, ଗୋଡ଼ର ଆଙ୍ଗୁଳି ହଉ, ହାତର ଆଙ୍ଗୁଳି ନଷ୍ଟ ହୋଇଯିବ। ଆପଣମାନେ ସବୁ ଦେଖିଥିବେ ବହୁତ ଲୋକଙ୍କର ସେସବୁ ଡେରି କଲା ପରେ ତାଙ୍କ ଆଙ୍ଗୁଳି କେମିତି ନଷ୍ଟ ହୋଇଯାଏ, କିନ୍ତୁ ଆମେ ସେଥିପାଇଁ ଡେରି କରିବାନି, ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା କରିବା ଏବଂ ଆମେ ବିକଳାଙ୍ଗରୁ ମୁକ୍ତି ପାଇବା।
1: ତେବେ ଏଇଟା କୋଉ ସମୟରେ ଜଣଙ୍କ ଦେହରୁ ଆଉ ଜଣଙ୍କୁ ଯାଇଥାଏ?
0: ଆମେ ଯେମିତି ଯକ୍ଷ୍ମା ରୋଗ ଯେଉଁ ଭଳିଆ, ସେମିତିକା କୁଷ୍ଠ ରୋଗ ମଧ୍ୟ ଏଇଟା ଡ୍ରପଲେଟ୍ ଇନଫେକ୍ସନ୍ ଦ୍ୱାରା ଯାଉଛି। ଏଣୁ ଆମେ ସବୁବେଳେ ସତର୍କ ରହିବା ଏବଂ ନିଜର ରୋଗ ପ୍ରତିରୋଧ ଶକ୍ତି ଆମେ ବଢ଼େଇବା।
1: ଅନେକ କହନ୍ତି ଯେ କୁଷ୍ଠ ରୋଗ ଏକ ବଂଶଗତ ରୋଗ।
0: ନା ନା, କୁଷ୍ଠ ଏକ ବଂଶଗତ ରୋଗ ନୁହେଁ। ଏଟା ଆମେ ଯଦି ଗୋଟେ କୁଷ୍ଠ ରୋଗ ଆଧରେ ଆମେ ଯଦି ଘଷି ହେବା ତେବେ ବି ଆମକୁ ହେବନି। ଏଟା ଅନ୍ୟାନ୍ୟ ରୋଗ ଭଳିଆ, ଯେମିତି ଆମେ TB ବା ଯକ୍ଷ୍ମା କହୁଛେ, ସେଇଭଳିଆ ଏଟା ବାୟୁ ଦ୍ୱାରା ଆମକୁ ଆସୁଛି, ଡ୍ରପଲେଟ୍ ଇନଫେକ୍ସନ୍ ଦ୍ୱାରା ଆମକୁ ଆସୁଛି।
1: ତେବେ ଆମ ମୟୂରଭଞ୍ଜ ଜିଲ୍ଲାରେ ଆର ସ୍ଥିତି କେମିତି ଅଛି, ମାନେ ଯେଉଁ କୁଷ୍ଠ ରୋଗ ପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲିଛି?
0: ଆମର ଯେଉଁଟା ମୁଁ କହିଲି, ଏଇ ବର୍ଷ 5 723 ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି, ସମସ୍ତଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ଏବଂ ଯେଉଁମାନେ ତା ପୂର୍ବରୁ ଚିକିତ୍ସିତ ହେଉଥିଲେ ସେମାନଙ୍କର ମଧ୍ୟ RFT ଯେଉଁଟା କହୁଛୁ ଆମେ, ସେମାନଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ହୋଇଛି। ଏବଂ ଗତ ବର୍ଷ ମଧ୍ୟ ଆମେ 6 ରୋଗୀଙ୍କର ଅପରେସନ୍ କରୁଥିଲୁ, ଯେଉଁମାନେ ହାତରେ ବିକଳାଙ୍ଗ ହୋଇଛନ୍ତି, 15 ପିଲା ତା ଭିତରେ ଥିଲେ, ପୁଅ ଥିଲେ, ଝିଅ ଥିଲେ 18-19 ଏବଂ 6 ରୋଗୀଙ୍କର ଏଇଭଳିଆ ଆମ ଜିଲ୍ଲାରେ ଅପରେସନ୍ କରୁଛୁ ଏବଂ ଆମେ ପରବର୍ତ୍ତୀ ଅପରେସନ୍ କରିବା ପାଇଁ ଆମେ କାର୍ଯ୍ୟକ୍ରମ ସ୍ଥିର କରିଥିଲୁ, କିନ୍ତୁ କରୋନା ମହାମାରୀ ପାଇଁ ଆମର ସେ ଅପରେସନ୍ କାର୍ଯ୍ୟକ୍ରମଟା ବନ୍ଦ ହୋଇଛି ଏବଂ ବର୍ତ୍ତମାନ ଆମର ପ୍ରତ୍ୟେକ ଦିନ ଆମର ଯେଉଁ ଆଶା କର୍ମୀ ଅଛନ୍ତି ସେମାନେ ଯେମିତି ବର୍ତ୍ତମାନ ଆପଣଙ୍କର ଡାଇରିଆ ହଉ, ଡେଙ୍ଗୁ ହଉ, ମ୍ୟାଲେରିଆ ହଉ କିମ୍ବା ଯକ୍ଷ୍ମା ହଉ, ଯେମିତି ଘରକୁ ଘର ଯାଇକି ତାର ସବୁ ସଂଗ୍ରହ କରୁଛନ୍ତି, ଲୋକଙ୍କୁ ପଚାରୁଛନ୍ତି, ସେଇଭଳିଆ ସେମାନଙ୍କୁ ବର୍ତ୍ତମାନ ଆମକୁ ନିର୍ଦ୍ଦେଶ ଦେଇଛି ଆଶାମାନଙ୍କୁ, ସେମାନେ ଘରକୁ ଘର ବୁଲିବେ ଏବଂ ଏଇ ଯେଉଁ କୁଷ୍ଠ ରୋଗର ଲକ୍ଷଣ ଦେଖିବେ ବା ଛଉ ଦେଖିବେ, ସଙ୍ଗେ ସଙ୍ଗେ ଆମକୁ ରିପୋର୍ଟ କରିବେ ଏବଂ ଆମେ ତାର ବିହିତ ପଦକ୍ଷେପ ନେବୁ।
1: କୁଷ୍ଠ ରୋଗ ବ୍ୟାପିବା ପାଇଁ କିଛି ବୟସ ସୀମା ରହିଛି କି?
0: ନା, କୁଷ୍ଠ ରୋଗ ବ୍ୟାପିବା ପାଇଁ ସେମିତି କିଛି ବୟସ ନାହିଁ, ପିଲାଠୁ ଆରମ୍ଭ କରି ବୁଢ଼ାମାନଙ୍କ ଯେକୌଣସି ଲୋକଙ୍କ ମଧ୍ୟ ହେଇପାରିବ।
1: ତେବେ ଆପଣଙ୍କର ଅଭିଜ୍ଞତାରେ କୁହନ୍ତୁ, ଏ କୁଷ୍ଠରୋଗକୁ ଆମେ କିଭଳି ଭାବରେ ସମ୍ପୂର୍ଣ୍ଣ ଦୂର କରିପାରିବା?
0: କୁଷ୍ଠରୋଗକୁ ଦୂର କରିବା ଲାଗି ଆମକୁ ରୋଗକୁ ଲୁଚିବାକୁ ପଡ଼ିବ ନାହିଁ। ପ୍ରଥମେ ଯେତେବେଳେ ଆମ ଦେହରେ ରୋଗ ହେବ, ଆମେ ସଙ୍ଗେ ସଙ୍ଗେ ତାର ଚିକିତ୍ସା କରିବା। ଏବଂ ସବୁଠୁ

0: କଥା ହେଉଛି, ମୁଁ ଆପଣମାନଙ୍କୁ ଆଉ ଥରେ କହୁଛି ଯେ ଯଦି ଜଣେ ଲୋକ କୁଷ୍ଠରୋଗୀ ଯଦି ସିଏ ପ୍ରଥମ ଥର ଗୋଟେ ଔଷଧ ଖାଇବ, ଗୋଟେ ପାନ ଔଷଧ ଖାଇବ, ତା ଦେହରେ ଶତକଡ଼ା 99 ଭାଗରୁ ଉର୍ଦ୍ଧ୍ୱ ଜୀବାଣୁ ମରିଯାଆନ୍ତି। ଅର୍ଥାତ୍ ଆପଣ ମୋତେ ପଚାରିପାରନ୍ତି, ଯଦି ଗୋଟେ ଥର ଔଷଧ ଖାଇଲେ ଯଦି ଆମ ଦେହରେ 99 ଭାଗ ଜୀବାଣୁ ମରିଯାଉଛନ୍ତି, ତାହେଲେ ଆମେ କାହିଁକି 6 ମାସ ଖାଉଛେ, କାହିଁକି ବର୍ଷେ ଖାଉଛେ? ତା କଥା ହେଉଛି, ଆମ ଦେହରେ ଯେଉଁ ଜୀବାଣୁ ମାନେ ଅଛନ୍ତି ସେମାନେ ଅନ୍ୟକୁ ଟ୍ରାନ୍ସମିସନ୍ କରିପାରିବେନି, ଅର୍ଥାତ୍ ରୋଗଟା ତାଙ୍କ ପାଖରୁ ଅନ୍ୟ ପାଖକୁ ଯିବ ନାହିଁ। ସେଇଟା ହେଉଛି ସବୁଠୁ ବଡ଼ କଥା। ଯଦି ଧର ମୋତେ ରୋଗ ହେଇଛି, କୁଷ୍ଠରୋଗ ହେଲା, ମୁଁ ଯଦି ପ୍ରଥମ ପାନ ଖାଇଲି, ମୋ ପାଖରୁ ଅନ୍ୟ ପାଖକୁ ରୋଗ ଯିବ ନାହିଁ। ସେଇଟା ହେଉଛି ସବୁଠୁ ବଡ଼ କଥା। ଅର୍ଥାତ୍ ଆମେ ଯଦି ଦେଖିବା ଆମ ମୟୂରଭଞ୍ଜ ଜିଲ୍ଲାରେ ଯଦି ମୁଁ କହିବି, ଯେଉଁମାନେ କୁଷ୍ଠରୋଗୀ ଚିହ୍ନଟ ହେଲେ ସେମାନଙ୍କୁ ପ୍ରଥମ ଯେଉଁଦିନ ଅନୁପାତ ଖାଇଲେ, ସେଇ 723 ଜଣ ଲୋକଙ୍କ ପାଖରୁ ଅନ୍ୟମାନଙ୍କୁ ରୋଗ ବ୍ୟାପିବ ନାହିଁ। ଏଣୁ ସେଇଟାକୁ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଏଣୁ ଆମେ ଏଇଟାକୁ କେମିତି ବନ୍ଦ କରିପାରିବା, କେମିତି ଟ୍ରାନ୍ସମିସନକୁ ବା ଲୋକମାନଙ୍କ ପାଖରୁ ଜଣଙ୍କ ପାଖରୁ ଆଉ ଜଣଙ୍କୁ ରୋଗ କେମିତି ନଯିବ, କେମିତି ଜାଣିବା ନା? ପ୍ରଥମେ ଯଦି ଗୋଟେ କିଛି ଚିହ୍ନ ଦେଖିଲେ ଆମେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ କରିବା ଏବଂ ଔଷଧ ଖାଇବା, ଦେଲେ ଆମ ପାଖରୁ ଅନ୍ୟମାନଙ୍କ ପାଖକୁ ରୋଗ ଯିବ ନାହିଁ। ତାଦ୍ୱାରା ଆମେ ଆମର ଜିଲ୍ଲାରେ ଏଇ କୁଷ୍ଠ ରୋଗକୁ ଆମେ ନିୟନ୍ତ୍ରଣ କରିପାରିବା ଏବଂ ସବୁବେଳେ ବନ୍ଦ ବି କରିପାରିବା।
1: ଯାହା ହଉ ଡକ୍ଟର ଦାସ, ଆଜି ଆପଣ ଆସି କୁଷ୍ଠ ରୋଗ କିଭଳି ଭାବରେ ନିୟନ୍ତ୍ରଣ କରିପାରିବା ଏବଂ ଏଇ କୁଷ୍ଠ ରୋଗକୁ ଆମେ କେମିତି ପ୍ରତିହତ କରିପାରିବା ସେ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ଭାଇ ଓ ଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
2: ଆମ କାର୍ଯ୍ୟକ୍ରମ ତ ସରି ଆସିଲାଣି, ଆମର ଆପଣମାନେ ଜାଣିଛନ୍ତି ଆମର କାର୍ଯ୍ୟକ୍ରମର ଇଏ ହେଉଛି ଅବଧି ହେଉଛି ଅଧଘଣ୍ଟା। ତାହାରି ଭିତରେ ଆମେ ଆପଣଙ୍କୁ ବିଭିନ୍ନ ରକମ ଚେଷ୍ଟା କରୁ ଯେ ଆପଣଙ୍କୁ ସଚେତନ କରିବା, ଆମେ ମଧ୍ୟ ସଚେତନ ହେବା, ଆମ ପରିବାରକୁ ସଚେତନ କରିବା, ଆପଣମାନଙ୍କୁ ସଚେତନ କରିବା। ତାହାରି ଭିତରେ ଆପଣ ଟିକେ ଖୋଜନ୍ତୁ, ଜାଣନ୍ତୁ, ଶୁଣନ୍ତୁ ଏବଂ ସେଇ ହିସାବରେ ପଦକ୍ଷେପ ନିଅନ୍ତୁ, ତେବେ ଯାଇକି ଆମର ଯୋଉ ଆକାଶବାଣୀ ବାରିପଦାର ଯୋଉ କାର୍ଯ୍ୟକ୍ରମ ରହିଛି ଚାଷବାସ, ତାର ଯୋଉ ରହିଛି ସଫଳ ରୂପାୟନ, ଆମେ ସଫଳ ରୂପାୟନ କରିପାରିବା। ଆମ କାର୍ଯ୍ୟକ୍ରମର ନାମ ହେଉଛି ଚାଷବାସ, କିନ୍ତୁ ଆମେ ସବୁ କଥା ହଉ, ଆମ ଠିକଣା ହେଉଛି
3: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସବୁ ଶ୍ରୋତା ବନ୍ଧୁ, ସବୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ସହିତ ଆଜିକା କାର୍ଯ୍ୟକ୍ରମ ଏଇଠି ରଖୁଛୁ। ନମସ୍କାର।
3: ନମସ୍କାର।

ଶେଷ ହେଲା ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ ଯୋଗେ। ସମୟ ରାତି 8ଟା। ସମୟ ହେଉଛି ଶ୍ରୋତାବନ୍ଧୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବା ପାଇଁ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଚି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
2: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
3: ଶ୍ରୋତାବନ୍ଧୁ, ମୁଁ ମମତା ଓ ଆପଣମାନେ ଅଛନ୍ତି ଆକାଶବାଣୀ ବାରିପଦା ସହିତ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଏଥର ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ ଓ ଅଲକା ୟାଗ୍ନିକ, ଚଳଚ୍ଚିତ୍ର ହମ୍ ତୁମ୍।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ଜେହେର, ହମରାଜ, ବଡ଼ିଗାର୍ଡ, ହମ୍ ତୁମ୍ ଓ ହମ୍ ତୁମାରେ ସନମ। ଆକାଶବାଣୀ ବାରିପଦା, ଆସନ୍ତୁ ଶୁଣିବା ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ବିନୋଦିନୀ ପାତ୍ର। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: ହଁ ଭାଇ, କିଆଡ଼େ ଚାଲ ହୋ,
4: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
4: ଚାଲ।
6: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
6: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।

କଲେ ନିଶ୍ଚିତ ଭାବେ ଆମ ଦେଶ ତଥା ରାଜ୍ୟର ଅର୍ଥନୈତିକ ପ୍ରଗତି ହୋଇପାରିବ। ହଁ ଶ୍ରୋତା ବନ୍ଧୁ, ସେଥିପାଇଁ ପରା ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଖ୍ରୀଷ୍ଟ ଧର୍ମ ପରି ଅନେକ ଧର୍ମରେ ଓଡ଼ିଶାର ପର୍ବତଗୁଡ଼ିକ ଦେବସ୍ଥଳୀ ଅବା ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ପରିଗଣିତ ହୁଅନ୍ତି, ଯାହା ଐଶ୍ୱରିକ ଶକ୍ତି ଏବଂ ଜ୍ଞାନାଲୋକ ପ୍ରାପ୍ତିର ପରିସରକୁ ପ୍ରତିନିଧିତ୍ୱ କରେ। ପ୍ରକୃତିର ଏହି ସ୍ମାରକ ସମ୍ମୁଖରେ ଦଣ୍ଡାୟମାନ ହେଲେ ବ୍ୟକ୍ତି ମଧ୍ୟରେ ଅନେକ ସମୟରେ ବିଶାଳତା, ଭୟ, ସମ୍ମାନ, ଆନ୍ତରିକତା ଏବଂ ପ୍ରେରଣାର ଭାବ ସଞ୍ଚାରିତ ହୋଇଥାଏ। ସମ୍ପ୍ରତି ମାନବ ଜୀବନ ଯେତେବେଳେ କାର୍ଯ୍ୟ ବ୍ୟସ୍ତତାରେ ଅତ୍ୟଧିକ ଚାପଗ୍ରସ୍ତ ହେଉଥାଏ, ସେତେବେଳେ ସେ ପ୍ରକୃତିରେ ପର୍ଯ୍ୟଟନ ସ୍ଥଳମାନ ଖୋଜି ବୁଲେ। ଏହି ପ୍ରକୃତି ପର୍ଯ୍ୟଟନ ସ୍ଥାନମାନଙ୍କରେ ଥିବା ପାହାଡ଼, ପର୍ବତ ଘେରା ବଣ ଜଙ୍ଗଲରେ କିଛି ସମୟ ଅତିବାହିତ କରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଚାପମୁକ୍ତ ହେବାର ପ୍ରୟାସ ସେ ଅନବରତ କରିଚାଲେ। ଓଡ଼ିଶାର ମୁଖ୍ୟ ପ୍ରାକୃତିକ ସମ୍ପଦ ହେଉଛି ଅରଣ୍ୟ ସମ୍ପଦ। ଓଡ଼ିଶାର ପ୍ରାୟ 46,000 ବର୍ଗ କିଲୋମିଟର ବ୍ୟାପୀ ଅରଣ୍ୟ ପରିପୂର୍ଣ୍ଣ। ଆଉ ଏହି ଅରଣ୍ୟ ସମ୍ପଦକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ସଂରକ୍ଷିତ, ସୁରକ୍ଷିତ ଓ ଶ୍ରେଣୀ ବିଭାଗ ବହିର୍ଭୂତ। ସଂରକ୍ଷିତ ଅରଣ୍ୟ ସରକାରୀ କର୍ତ୍ତୃତ୍ୱାଧୀନ ଥିବା ସମୟରେ ସୁରକ୍ଷିତ ଅରଣ୍ୟ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ଗାଁ ମଫସଲରେ ଥିବା ଛୋଟ ଛୋଟ ବଣ ଓ ତୋଟାଗୁଡ଼ିକ ଶ୍ରେଣୀ ବିଭାଗ ବହିର୍ଭୂତ ଅରଣ୍ୟ। ଜଙ୍ଗଲରୁ ବେତ, ବାଉଁଶ, ଅରଞ୍ଜ, ଅଁଳା, କେନ୍ଦୁ ମଧ୍ୟ ମିଳେ। ସତରେ ଅରଣ୍ୟ ପ୍ରକୃତରେ ସମ୍ପଦ। ଏହି ସମ୍ପଦ ଦ୍ୱାରା ଆମ ଓଡ଼ିଶା ସରକାର ବହୁ ପରିମାଣରେ ପୁଞ୍ଜି ଯୋଗାଡ଼ କରିଥାନ୍ତି। ଅଟକଳରୁ ଜଣାଯାଏ ପ୍ରତିବର୍ଷ 108 କୋଟି ଟଙ୍କାର ଦ୍ରବ୍ୟ ଅରଣ୍ୟରୁ ସଂଗୃହୀତ ହୋଇଥାଏ। ଅରଣ୍ୟରୁ ମିଳୁଥିବା କାଠ ଗୃହ ଉପକରଣ ନିର୍ମାଣରେ ବ୍ୟବହୃତ ହେଉଥିବା ବେଳେ ବାଉଁଶ ମଧ୍ୟ ଗୃହ ନିର୍ମାଣ ଓ କାଗଜାଦି ପଦାର୍ଥ ପ୍ରସ୍ତୁତିରେ ଆବଶ୍ୟକ ହୋଇଥାଏ। ଅରଣ୍ୟରୁ ମିଳୁଥିବା ବେତରେ ବର୍ତ୍ତମାନ ସୁନ୍ଦର ସୁନ୍ଦର ଚେୟାର, ସୋଫା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣମାନ ପ୍ରସ୍ତୁତ ହେଉଛି। ଅଁଳା, ବାହାଡ଼ା, ହରିଡ଼ା ଓ ଅନ୍ୟାନ୍ୟ କେତେକ ଅରଣ୍ୟରେ ମିଳୁଥିବା ଦୁର୍ମୂଲ୍ୟ ପତ୍ର ଦ୍ୱାରା ବିଭିନ୍ନ ପ୍ରକାର ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ ହୋଇଥାଏ। ଶାଳପତ୍ର ବର୍ତ୍ତମାନ ଭୋଜି ଭାତରେ ପ୍ରଚୁର ପରିମାଣରେ ଆବଶ୍ୟକ ହେଉଥିବା ସମୟରେ ତାର ମଞ୍ଜିରୁ ତେଲ ଉତ୍ପାଦନ କରାଯାଇ ବିକ୍ରି ହେଉଛି। ଓଡ଼ିଶାରେ ପ୍ରଚୁର ପରିମାଣରେ କେନ୍ଦୁ ଗଛ ରହିଥିବାରୁ ଏହାର ପତ୍ର ବିଡ଼ି ତିଆରି ପାଇଁ ବିକ୍ରି କରାଯାଇ ବହୁ ଅର୍ଥ ମିଳୁଛି। ଅରଣ୍ୟରୁ ଉପଲବ୍ଧି ବିଭିନ୍ନ ପଶୁପକ୍ଷୀଙ୍କର ଚମଡ଼ା ଆମର ଯାବତୀୟ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଚମଡ଼ା କଷିବା ନିମିତ୍ତ ସୁନାରୀ ଛେଳିର ଆବଶ୍ୟକ ହୋଇଥାଏ, ଏହା ମଧ୍ୟ ଅରଣ୍ୟରୁ ମିଳିଥାଏ।

ତେବେ ଶ୍ରୋତାବନ୍ଧୁ, ଆଜି ଆମେ ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥାନମାନଙ୍କରେ ପ୍ରାକୃତିକ ଐତିହ୍ୟସ୍ଥଳୀର ସ୍ୱୀକୃତି ହାସଲ କରିଥିବା କେତୋଟି ପାର୍ବତ୍ୟାଞ୍ଚଳର ଗୁରୁତ୍ୱ ବିଷୟରେ ଆଲୋଚନା କରିବା।

ଶ୍ରୋତା ବନ୍ଧୁ, ଆମ ଓଡ଼ିଶାର ହିମାଳୟ ଆଖ୍ୟା ଅର୍ଜନ କରିଥିବା ତଥା ଅନନ୍ୟ ମହତ୍ତ୍ୱର ଅଧିକାରୀ ମହେନ୍ଦ୍ରଗିରି ହେଉଛି ପୂର୍ବଘାଟ ପର୍ବତମାଳାର ଏକ ପ୍ରମୁଖ ପର୍ବତ, ଯାହା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରୁ ପ୍ରାୟ 40 କିଲୋମିଟର ଏବଂ ନିକଟତମ ରେଳ ଷ୍ଟେସନ ପଲାସା ଆନ୍ଧ୍ରପ୍ରଦେଶର ତାଠାରୁ 30 କିଲୋମିଟର ଦୂରରେ ଅବସ୍ଥିତ। ତେବେ ଶ୍ରୋତାବନ୍ଧୁ, ଏହି ପର୍ବତମାଳା ଐତିହାସିକ, ଆଧ୍ୟାତ୍ମିକ ଏବଂ ପରିବେଶୀୟ ଗୁରୁତ୍ୱ ବହନକାରୀ ଏବଂ ସାଂସ୍କୃତିକ ଓ ପରିସଂସ୍ଥୀୟ ମହତ୍ତ୍ୱର ଅଧିକାରୀ ହୋଇଥିବାରୁ ଉଭୟ ତୀର୍ଥଯାତ୍ରୀ ଏବଂ ପ୍ରକୃତି ପ୍ରେମୀଙ୍କର ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳୀ ରୂପେ ପରିଚିତ। ନିଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଦୁର୍ଗମ ପାର୍ବତ୍ୟାଞ୍ଚଳ ସମୃଦ୍ଧ ଜୈବ ବିବିଧତାର ଗନ୍ତାଘର ହେବା ସହ ରାଜ୍ୟର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ ଶିଖର ହେବାର ସୁଖ୍ୟାତି ଅର୍ଜନ କରିଛି। ଏହା ସମୁଦ୍ର ପତନଠାରୁ 1501 ମିଟର ଉଚ୍ଚ ବିଶିଷ୍ଟ। ଦେବଗିରି, ବଡ଼ଦେବ ଏବଂ ସିଂହରାଜ ପରି ଅନ୍ୟ କେତେକ ଗିରିଶୃଙ୍ଗ ମଧ୍ୟ ଏହି ପର୍ବତମାଳାର ଅଂଶବିଶେଷ ଏବଂ ଏହାର ପର୍ବତ ଶିଖରରୁ ପ୍ରାୟ 25 କିଲୋମିଟର ଦୂରରେ ଅସ୍ପଷ୍ଟ ଭାବରେ ଦୃଶ୍ୟମାନ ହୁଏ ବଙ୍ଗୋପସାଗରର ନୀଳ ଜଳରାଶି। କୁହାଯାଏ ପ୍ରତ୍ୟେକ ଦିନର 24 ଘଣ୍ଟା ମଧ୍ୟରେ ଏଠାରେ ବର୍ଷକର 6ଟି ଋତୁର ବୈଶିଷ୍ଟ୍ୟ ଅନୁଭୂତ ହୁଏ। ଶିଖରରେ ଉପସ୍ଥିତ ଦର୍ଶକର ଚକ୍ଷୁ ସମ୍ମୁଖରେ ଭାସମାନ ବାଦଲର ଦୃଶ୍ୟ ଅତ୍ୟନ୍ତ ମନୋଲୋଭ ହୋଇଥାଏ। ଶାଳ ପିଆଶାଳ

ଅସନ, ଧଉରା ପରି ଅନେକ ବଡ଼ ବଡ଼ ବୃକ୍ଷ, ବିଶେଷ କରି ଔଷଧୀୟ ବୃକ୍ଷରାଜୀ ଏବଂ ଚିତାବାଘ, ହରିଣ, ସମ୍ବର, କୁଟୁରା, ଗଥିଆ ପରି ବିଭିନ୍ନ ପ୍ରାଣୀ ଏପରିକି ପୂର୍ବରୁ ବାଘ ଓ ହାତୀଙ୍କର ବାସସ୍ଥଳୀ ରୂପେ ଏହି ମହେନ୍ଦ୍ରଗିରି ପର୍ବତମାଳା ସମସ୍ତଙ୍କ ପାଖରେ ପରିଚିତ। ଏଠାରେ ଉଭୟ ହିମାଳୟ ଏବଂ ମଧ୍ୟ ଭାରତୀୟ ମାଳଭୂମି ଅଞ୍ଚଳର ଜୀବଜାତିଙ୍କର ସମରୂପ ଦେଖିବାକୁ ମିଳିଥାଏ। ତେବେ ଶ୍ରୋତାବନ୍ଧୁ, ଏହି ପର୍ବତାଞ୍ଚଳ ମହେନ୍ଦ୍ର ତନୟା ନାମରେ ଦୁଇଟି ନଦୀ ଏବଂ ଅନ୍ୟ କେତୋଟି ଛୋଟ ଛୋଟ ନଦୀର ଉତ୍ପତ୍ତି ସ୍ଥଳ। ଗିରିଶୃଙ୍ଗ ମାନଙ୍କରେ ଅନେକ ମନ୍ଦିରମାନ ରହିଅଛି। ଏହି ମହେନ୍ଦ୍ରଗିରି ପର୍ବତମାଳାର ଶିଖରରେ ସ୍ଥାପିତ ହୋଇଛି ପର୍ଶୁରାମଙ୍କର ପ୍ରତିମୂର୍ତ୍ତି। ଏଠାରେ ତାଙ୍କର ଆବିର୍ଭାବ ହେବା ଏବଂ ଏହା ତାଙ୍କର ତପସ୍ୟା ସ୍ଥଳୀ ବୋଲି ଲୋକେ ବିଶ୍ୱାସ କରିଥାନ୍ତି ଏବଂ ଶିବରାତ୍ରି ଅବସରରେ ଏଠାରେ ଅନୁଷ୍ଠିତ ମହୋତ୍ସବକୁ ବହୁ ପର୍ଯ୍ୟଟକମାନଙ୍କର ସମାଗମ ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ଏହାର ପୌରାଣିକ ମହତ୍ତ୍ୱକୁ ଗୁରୁତ୍ୱ ଦେଇ ଆମର ଓଡ଼ିଶା ସରକାର ସମ୍ପ୍ରତି ଗିରିଶୃଙ୍ଗ ପର୍ଯ୍ୟନ୍ତ ସୁନ୍ଦର ରାସ୍ତା ଏବଂ ସେଠାରେ ଅବସ୍ଥାନ ନିମନ୍ତେ କୁଟୀରମାନ ସ୍ଥାପନ କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଏବଂ ପ୍ରକୃତି ଶିବିର ସ୍ଥାପନର ବ୍ୟବସ୍ଥା କରିଛନ୍ତି। ଏଠାକାର ପାହାଡ଼ିଆ ଅଞ୍ଚଳରେ ଆଦିମ ଲାଞ୍ଜିଆ ସୌରା, ଶୁଦ୍ଧ ସୌରା, ଭୀମ ସୌରାଙ୍କ ସହ କନ୍ଧ, ଗଡ଼ବା, ଲୋଧା ପରି ଜନଜାତି ସମ୍ପ୍ରଦାୟମାନେ ବହୁ କାଳରୁ ପ୍ରାକୃତିକ ଭାବେ ବସବାସ କରିଆସୁଛନ୍ତି। ଏହି ଜଙ୍ଗଲ ଅଧିବାସୀମାନଙ୍କର ଜୀବନ ଜୀବିକା ଅନେକାଂଶରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ତେବେ ଶ୍ରୋତାବନ୍ଧୁ, ବହୁବିଧ ମହତ୍ତ୍ୱର ଅଧିକାରୀ ତଥା ପ୍ରାକୃତିକ ସମ୍ପଦର ଗନ୍ତାଘର ରୂପେ ପରିଗଣିତ ମହେନ୍ଦ୍ରଗିରି ପର୍ବତମାଳା ପର୍ଯ୍ୟଟନ ସ୍ଥଳରେ ବହୁ ମାନବୀୟ ହସ୍ତକ୍ଷେପ ଏବଂ ଅତ୍ୟଧିକ ଚାପଗ୍ରସ୍ତ ହେବା ଫଳରେ ଦ୍ରୁତ ଅବକ୍ଷୟ ଦିଗରେ ଅଗ୍ରସର ହେଉଛି। ତେଣୁ ଏସବୁ ପ୍ରତି ଆମେ ସମସ୍ତେ ସଚେତନ ହେବା ଦରକାର। ଏହାକୁ ପ୍ରତିହତ କରି ଏହି ଜଙ୍ଗଲ ପରିସଂସ୍ଥାର ସଂରକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହା ସହିତ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ପ୍ରକୃତି ଓ ଆଧ୍ୟାତ୍ମିକତା ଏବଂ ଇତିହାସରେ ଏହି ଗୁରୁତ୍ୱପୂର୍ଣ୍ଣ ମିଳନସ୍ଥଳୀକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେବେ ଏହିସବୁ ପ୍ରକୃତି ରୂପା ପର୍ବତ ଅଞ୍ଚଳଗୁଡ଼ିକର ସୁରକ୍ଷା ପ୍ରଦାନ କରିବା ସହିତ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବା ଏକାନ୍ତ ପ୍ରୟୋଜନୀୟ। ପ୍ରକୃତିର ଏସବୁ ଅବଦାନକୁ ସୁରକ୍ଷିତ ରଖିଲେ ପରବର୍ତ୍ତୀ ପିଢ଼ି ଏହାର ସୌନ୍ଦର୍ଯ୍ୟ ଏବଂ ସମ୍ପଦକୁ ଉପଭୋଗ କରିବାର ସୌଭାଗ୍ୟ ହାସଲ କରିପାରିବ। ତେବେ ଆଜି ତ ସମୟ ହୋଇଯାଇଛି, ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଉପସ୍ଥାପନରେ ଥିଲେ ବିନୋଦିନୀ ପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ସୁନ୍ଦରଂ ପ୍ରସନ୍ଦନ୍ୟ ମଧୁଗନ୍ଧ ମଧୁପଂ ବ୍ୟାଳେନମ୍ ଗନ୍ଧସ୍ଥଳା ଦନ୍ତାଘାତ ବିଦାରି ତାରି ରିଧିରେ ସିନ୍ଦୁର ଶୋଭାକରଂ ବନ୍ଦେ ସଳସୁତ ସୁତଗଣପତି ଶ୍ରୀ ପ୍ରଦ କାମଙ୍ଗ।

ବିନାଶ ନବର୍ତ୍ତନ୍ତି କବିତା ବନିତା ଲତା ତେଣୁ ହେଲା କଣ ଯେକୌଣସି କଳାକାର ମାନେ କଳା ପରିବେଷଣ କରିବା ପୂର୍ବରୁ ମାଙ୍କର ଚରଣାବିନ୍ଦ କୁ ଲକ୍ଷ୍ୟ କରି ଯେକୌଣସି ଗନ୍ତବ୍ୟ ପଥରେ ଆଗେଇ ଯାଆନ୍ତି। ମଧୁ କହିଛ ରାଧୁମାଛ ଚଣ୍ଡ ମୁଣ୍ଡ ଗମଥିନୀ ମା ଗାରକ୍ତ ଶକ୍ତି ଶୁଭନି ଶୁଭ ଦତ୍ୟ ଦଳିନୀ ମା ଗା ସିଦ୍ଧି ଲକ୍ଷ୍ମୀ ପରା ହା ଦେବୀ ନବଗୋଟି ମୂର୍ତ୍ତି ସହିତ ମା ପା ତୁ ବିଶେଶ୍ୱରୀ। ଆସ୍ଥାନରେ ବିଜୟ ବିଲଙ୍କ ଦଣ୍ଡ ଧର ଥିଲେ ଅଗସ୍ତି ମିଳିଲେ ଆସି ସେ ସଭାର ଦିନଙ୍କର ଘଟଣା ବିଲଙ୍କ ରାଜନ ସଭାରେ ବସିଛନ୍ତି। କୁମ୍ଭ ଋଷିଙ୍କର ପୁଅ ଅଗସ୍ତି ମୁନି ଆସି ପହଞ୍ଚିଲେ, ଯେତେବେଳେ ରାଜାଙ୍କ ପାଖରେ ମୁନି ଆସି ପହଞ୍ଚିଲେ ସମାଜ

ବିଲଙ୍କର ଆଦମ ଯେତେବେଳେ ପଚାରିଲେ କୁମ୍ଭ ଋଷିଙ୍କର ପୁଅ ଅଗସ୍ତିନି କହିଲେ ହେ ରାଜା ମହାଭାରତ ଦେଖି ଅମୃତ ସମାନ ତୋତେ ବା କଣ କହିବି ପାଞ୍ଚ ମନ ପଚିଶ ପକ୍ତି ନିବୃତ କରି ଏକ ଲକ୍ଷ ଏକ ସ୍ତ୍ରୀରେ ଶୁଣୁ ହଉ ଜୟଦ୍ରଥ ବଧ।

0: ଆଜ୍ଞା ଅଗସ୍ତ୍ୟ ମୁନି କହୁଛନ୍ତି, ବିଲଙ୍କର ଆଦନ ଶୁଣୁଛନ୍ତି, ଏଣେ ହେଇଛି କଣ
1: ହେ
0: ପଣ୍ଡିତ ବର୍ଗେ, ହେ ଛୁତିସର୍ଗ ବର୍ଗ, ମୋର ଲକ୍ଷ୍ୟ ଦିଅନ୍ତୁ। ଅଭିମନୁ ଚକ୍ର ଭୁଏ ହତ ହେବା, ସବ୍ୟ ସାଚୀ ଶୁଣି ହୋଇଲା କାତର, ବୋଇଲେ କି ହେଲା ସୋମବଂଶର ବି ଅକାଳ।

ହେ ପଣ୍ଡିତ ବର୍ଗ ମୋର ଲକ୍ଷ୍ୟ ଦିଅନ୍ତୁ, ଅର୍ଜୁନ ମୋର ମା ଦହି ପୁତ୍ର ଶୋକରେ କାନ୍ଦି କାନ୍ଦି ବିକଳରେ କହୁଛି, ଗୋଟିଏ ବୋଲି ପୁଅ ଅଭିମନ୍ୟୁ ସେ ଆଜି ସବୁଦିନ ପାଇଁ ଏ ଧାମ ପରିତ୍ୟାଗ କରିଦେଇଛି। ତାହେଲେ କାନ୍ଦୁଛନ୍ତି ଅର୍ଜୁନ, ଶ୍ରୀକୃଷ୍ଣ ମନ ମଧ୍ୟରେ ବିଚାର କଲେ, ଶ୍ରୀକୃଷ୍ଣ।

0: ସୁଭଦ୍ରା କଥା ଶୁଣିଲେ
1: ଏ
0: ପଣ୍ଡିତ ବର୍ଗ ମୋର ଲକ୍ଷ୍ୟ ଦିଅନ୍ତୁ, କାନ୍ଦି କାନ୍ଦି ନୟନରୁ ନିରଧାରଧାର ବହି ଯାଉଛି, ଗୋଟିଏ ବୋଲି ପୁଅ ଅଭିମନ୍ୟୁ ମରିଯାଇଛି, ତେଣେ ଆଜ୍ଞା ସତ୍ୟ ସତ୍ୟ ତିନିବାର ସତ୍ୟ କରିଛି, ଜୟଦ୍ରଥକୁ ରକ୍ଷା କରିବେ ବୋଲି।
1: ତେଣେ
0: ସ୍ୱାମୀ ଆଜି ମରିବାକୁ ଯାଇଛି, ଶିବ ସେବା କରୁଛନ୍ତି ସୁଭଦ୍ରା, ଶିବଙ୍କୁ କିଭଳି ଚିନ୍ତା କରୁଛନ୍ତି। ବନ୍ଦେ ଉମାପତି ସୁର ଗୁରୁ ବନ୍ଦେ ଜଗତ କାରଣ, ବନ୍ଦେ ପର୍ଣ୍ଣଙ୍ଗ ଭୂଷଣ ମୃଗଧର, ବନ୍ଦେ ପଶୁନାପତି, ବନ୍ଦେ ସୂର୍ଯ୍ୟ ଶଶାଙ୍ଗ ବନ୍ଦୀ ନୟନ, ବନ୍ଦେ ମୁକୁନ୍ଦ ପ୍ରିୟ, ବନ୍ଦେ ଭକ୍ତଜନ ସଞ୍ଜ ବରଦ, ବନ୍ଦେ ଶିବ ଶଙ୍କର। ଶିବଙ୍କୁ ଆରାଧନା କରୁଛନ୍ତି ମା ସୁଭଦ୍ରା। ଶିବ ପ୍ରୀତ ହେଲେ।

ହେ ପଣ୍ଡିତ ବର୍ଗେ ମୋର ଲକ୍ଷ୍ୟ ଦିଅନ୍ତୁ, ସୁଭଦ୍ରା ମାଙ୍କୁ ସତ୍ୟ କରେ, ତେଣେ ଆଜ୍ଞା ଜୟଦ୍ରଥ ନାଗଗୃହ ମଧ୍ୟରେ ଗୋପନରେ ରହିଲା, ଦ୍ୱାର ପାଶରେ ପହଞ୍ଚିଲେ ଜଗି ବସିଥିଲେ ମା ସୁଭଦ୍ରା, ତେଣେ ହେଇଛି କଣ? ପାଣ୍ଡବ ଭୀମ ଅର୍ଜୁନ ନକୁଳ ସହଦେବ ପାଞ୍ଚ ଭାଇ ବସିଛି ବିଚାର କରୁଛନ୍ତି କଣ କରାଯିବ। ଏହି ସମୟରେ ବାରତା ପହଞ୍ଚିଲା, କହିଲା ପ୍ରଭୁ ଆପଣ ବସିଛନ୍ତି, ତେଣେ ସୁଭଦ୍ରା ମା ଶରଣ ରଖିଲେ ଜୟଦ୍ରଥକୁ। ବିଷମ ସଙ୍କଟ।

0: ସହଦେବ କଲେ ପ୍ରଭୁ ଏଇ କପଟତା ଆଚରଣ କଲେ ଯଦି ହବ ବଞ୍ଚିଯିବେ, ଅର୍ଜୁନଙ୍କର ଶପଥ ରକ୍ଷା ହେବ। ହେଲେ ଏ କଥା ଶୁଣିଲେ ପୁଷ୍ପବାଣୀ ଜୟରଥ ନ ପାରିବ ଜାଣି ପ୍ରାଣ ଭୟ ପଳାଇବ ସିନ୍ଧୁ ନୂର୍ପମଣି। ଯଥାରୀତି କୁଟବାଣୀ ଦେଲେ ଯେ ବତାଇ ବିହ ଦ୍ୱାରେ ଘଟଗଜ ପ୍ରବେଶିଲା ଯାଇ। ଘର ମଧ୍ୟରେ ଘଟସ୍କଚ ପହଞ୍ଚିଲା। ମା
1: ଆଜ୍ଞା,
0: କାଲି ପର୍ଯ୍ୟନ୍ତ ରଖିଥାଅ ଘଟ, କାଲି ପର୍ଯ୍ୟନ୍ତ ତୁମେ ଜୟଦ୍ରଥକୁ ରଖିଥାଅ। କାହିଁକି? ତୁମର ପୁତ୍ର ଅଭିମନ୍ୟୁ ମରିଛି, ସୂର୍ଯ୍ୟାସ୍ତ ପୂର୍ବରୁ ନିଶ୍ଚୟ ଆଜି ଅର୍ଜୁନ ଅଗ୍ନି ହ୍ରାସ ଦେବେ। ତେଣୁ ତୁମର ସ୍ୱାମୀ ଯିବେ, ତୁମର ପୁଅ ମଧ୍ୟ ଯିବ। ଏଇଠି ଶରଣ ମାଧ୍ୟମରେ ରଖି ଜୟଦ୍ରଥକୁ ଯେବେ ଅର୍ଜୁନଙ୍କ ପାଖରେ ଛାଡ଼ିବ ତାହେଲେ ତୁମ ସ୍ୱାମୀ ବଞ୍ଚିବେ। ଯେ ଏଇଭଳି ଚିତ୍କାର କରି ଡାକିଲା, ଜୟଦ୍ରଥ ବିଚାର କଲା ମୋତେ ନିଶ୍ଚୟ ସୁଭଦ୍ରା ମାରିଦବ, ତା ସ୍ୱାମୀକୁ ନମଜି ମୋତେ ରଖିବ। ପ୍ରାଣ ବିକଳରେ ଆଜ୍ଞା ଜୟଦ୍ରଥ ସେଠାରେ ପଳାୟନ କଲା,
2: ଛାଡ଼ି ପଳାଇ
0: ଦର୍ଶନ।

ଏବେ ଜୟଗ୍ରଥ ପଳେଇଗଲା, ତେବେ ଦିନ ସରି ଆସୁଛି, ଶ୍ରୀକୃଷ୍ଣ ବିଚାର କଲେ ଏଇ ସମୟରେ ଯେବେ ସନ୍ଧ୍ୟା ପ୍ରବେଶ ହେଇଯିବ ନିଶ୍ଚୟ ସେ ଦେଖିବ ଆସିକି ଏଇ ସୁଯୋଗରେ ମାରିବ ଅର୍ଜୁନ। ତେବେ ସନ୍ଧ୍ୟା କିଭଳି ଆସୁଛି, ଆମର ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସାମନ୍ତ ସିଂହାର ଗୋଟିଏ ପଦ ଲେଖିଲେ।

0: ଭାଇ ସନ୍ଧ୍ୟା ଆସି ପ୍ରବେଶ ହେଇଗଲା,
1: ଏଇ
0: ସମୟରେ ହେଇଛି କଣ?
1: ଅର୍ଜୁନ
0: ବିଷାଦ ମନରେ ଅର୍ଜୁନ ବିଚାର କରୁଛି,
1: ଗାନ୍ଧୀ
0: ସରସନକୁ ତଳେ ଥୋଇଦେଇଛି, ସନ୍ଧ୍ୟା ତ ପ୍ରବେଶ ହେଇଗଲା, ଅଗ୍ନି ସଂଯୋଗ କରିଛି,
1: ହେ
0: ପୁରୁଷୋତ୍ତମ ସବୁଦିନ ପାଇଁ ମୁଁ ଆଜି ତୁମ ପାଖରୁ ଚାଲିଯିବି। ଯେତେବେଳେ ଅଗ୍ନି ସଂଯୋଗ କରିଛି, ଶକୁନି ମନ୍ତ୍ରୀ ବିଚାର କଲା ମନ ମଧ୍ୟରେ, ଶକୁନି ବୋଇଲେ ବାବୁ ଦୁର୍ଯ୍ୟୋଧନ ମୋର କଥା ହେଲା ସତ୍ୟ, ମରୁଛି ଆପଣା ହସ୍ତେ ଆଜି ପୁଣି ଏବେ ତ ହୁଁ ପାର୍ଥ। ତୁ ପରା କରୁଥିଲୁ ବଡ଼ାଇ, ନ ଜାଣିଲୁ ଦୃଢ ପ୍ରତିଜ୍ଞା ମିଛେ ହୋଇଲୁ ଭାଇ। ଏତେ ବଡ ପ୍ରତିଜ୍ଞା କଲୁ, ସୂର୍ଯ୍ୟାସ୍ତ ପୂର୍ବରୁ ଦୈତ୍ୟକୁ ମାରିବୁ ବୋଲି, ତୁ ଦ୍ରୋଣଙ୍କର କପଡ଼ ଜାଣିପାରିଲୁ ନାହିଁ,
1: ଯା
0: ବାପା ତୁ ଆଜି ମରିବୁ। କାହିଁ ଗଲା ସେ

0: ଦେବ ମନ୍ତ୍ରୀ କହିଲେ ଭାଇ ତୁମେ ଆଉ ଅପେକ୍ଷା କର ନାହିଁ, ପବନାସ୍ତ୍ର ଉଡ଼ାଇ ନାହିଁ, ତେଣୁ ସୁରଥ ରାଜାଙ୍କ ହସ୍ତରେ ଯେ ଦକ୍ଷିଣ ହସ୍ତରେ ପଡିବ ଭସ୍ମ ହେଇଯା କହିଲେ ସେ ଭସ୍ମ ହେଇଯିବ। ତତ ସଙ୍ଗେ ସଙ୍ଗେ ଅର୍ଜୁନ ତୀର୍ଥସ୍ୱର ମାରି ପଶୁପତ ସ୍ୱରରେ ଉଡ଼େଇ ନେଇ ତେଣେ ଗଲେ କଣ ସୁରଥ ରାଜାଙ୍କର ଡାହାଣଙ୍କ ହାତରେ ଥୋଇଦେଲେ ଭସ୍ମ ହେଇଯା କହିଲେ ତେଣେ ଜୟଦ୍ରଥ ମସ୍ତକ ଭସ୍ମ ହେଇଗଲା
1: ପଡ଼ନ୍ତେ
0: ଭସ୍ମ ହେଇଗଲା। ଜୟଦ୍ରଥ ତେଣେ ଗଲା କଣ ଜୟଦ୍ରଥ ଭସ୍ମ ହେଇଗଲା ସୁରଥ ତପସ୍ୟା।